ଆକାଶବାଣୀ ବ୍ରହ୍ମପୁର, ଆଜି ଶୁକ୍ରବାର 1948 ଶତାବ୍ଦ ବୈଶାଖ ମାସର 17 ଦିନ, ଇଂରାଜୀରେ 2026 ମସିହା ମଇ ମାସ 8 ତାରିଖ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:58। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା, ସଦିଚ୍ଛା ଓ କୃତଜ୍ଞତା ଜ୍ଞାପନ କରି ଆରମ୍ଭ କରୁଛୁ ଆଜିର ଅଧିବେଶନକୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ ତଥା ନ୍ୟୁଜ୍ ଅନ୍ ଏଆର୍ ଆପ୍ ଯୋଗେ।

ଶ୍ରୋତା ବନ୍ଧୁ, ଆଜିର ଭାବନାକୁ ଆପଣଙ୍କ ପାଖରେ ପହଞ୍ଚାଇବାକୁ ଚାହିଁବୁ। ଆମେ କରିଥିବା ଭଲ କର୍ମର ଗୁଣ ସତଗୁଣ ହୋଇ ଆମ ପାଖକୁ ଫେରିଆସେ। ତ ଆସନ୍ତୁ ଆମେ ସମସ୍ତେ ମିଶି ଭଲ କର୍ମ କରିବା।

0: ಅಪರಾಧೆ.
1: ଶ୍ରୋତା ବନ୍ଧୁ ଶୁଣିଲେ ପ୍ରଥମ ଭକ୍ତିଗୀତ ଶୁଣାଇଲୁ ଆପଣଙ୍କୁ, କଣ୍ଠଦାନ କରିଥିଲେ ସୋନୁ ନିଗମ ଓ ରଚନାରେ ସୌମିନ୍ଦ୍ର ମିଶ୍ର ଥିଲେ। ଚଳନ୍ତୁ ଶୁଣିବା ପରବର୍ତ୍ତୀ ଭକ୍ତିଗୀତ। ଦୁଇ ଆଖିରେ କଣ୍ଠଦାନ କରିଛନ୍ତି ଦୁଃଖୀଶ୍ୟାମ ତ୍ରିପାଠୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଭକ୍ତି ଗୀତର ଦୁଇ ଆଖିରେ କଣ୍ଠଦାନ କରିଥିଲେ ଦୁଃଖୀ ଶ୍ୟାମ ତ୍ରିପାଠୀ। ଆସନ୍ତୁ ଶୁଣିବା ପରବର୍ତ୍ତୀ ଭଜନ, ଆପଣଙ୍କୁ ଶୁଣାଉଛୁ ଚାଲ ମନ ଚାଲ ଯିବା।

ଶ୍ରୋତାବନ୍ଧୁ ଶୁଣୁଥିଲେ ଭକ୍ତିଗୀତ ସଙ୍ଗୀତ ଚାଲ ମନ ଚାଲ ଯିବା, କଣ୍ଠଦାନ କରିଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ। ଆସନ୍ତୁ ଶୁଣିବା ପରବର୍ତ୍ତୀ ଭଜନ, ଶୁଣାଉଛୁ ଆସ ଆସମ ସଜନୀ।

ଶ୍ରୋତାବନ୍ଧୁ, ଏହି ଭକ୍ତିଗୀତ ଶୁଣିବା ପରେ ସତରେ ଆପଣଙ୍କୁ ପୁଣି ଥରେ କାଳିଆଙ୍କ ପାଖକୁ ଯିବାକୁ ଡୋରି ଟାଣୁଥିବ, ତ ମୁଁ ନିହାତି କହିବି କାଳିଆକୁ ଭଲ ପାଆନ୍ତୁ, ତା ସହିତ ପୁରୀକୁ ମଧ୍ୟ ଯାଆନ୍ତୁ। ଆସନ୍ତୁ ଶୁଣିବା ପରବର୍ତ୍ତୀ ଭକ୍ତିଗୀତ, ଶୁଣାଉଛୁ ଆପଣଙ୍କୁ ହରି ନାମଟି ସାର।

0: ଶ୍ରୋତାବନ୍ଧୁ ଏତେବେଳେ ଯାଏ ଶୁଣୁଥିଲେ କିଛି ଭକ୍ତି ଗୀତର ସମ୍ଭାର, ଯାହାକୁ ଆମେ ଆଜି ସକାଳର ପ୍ରଥମ ଭାଗରେ ଶୁଣିଲେ। ଆସନ୍ତୁ ଶୁଣିବା ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା, ଆପଣଙ୍କୁ ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଉପସ୍ଥାପନ କରିଛନ୍ତି ନରେଶ ଚନ୍ଦ୍ର ଦାସ।

ନମସ୍କାର ଶ୍ରୋତା ବନ୍ଧୁ, ଆମେ ସାଧାରଣ ଜନତା ସଂସାରକୁ ଯେପରି ଦେଖୁ ମହାପୁରୁଷମାନେ ସେପରି ଦେଖନ୍ତି ନାହିଁ। ସେମାନଙ୍କ ମତରେ ଏ ସଂସାର ଏକ ସାଗର। ଆମେ ସମସ୍ତେ ସଂସାର ବା ଭବସାଗରରେ ପଡ଼ି କୂଳ କିନାରା ନ ପାଇ ହତାଶ ହୋଇ ବହୁ କଷ୍ଟ ଅନୁଭବ କରୁ। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ମାନବ ଭବସାଗରରୁ ପାରି ହେବା ନିମନ୍ତେ ଏକ ସୁନ୍ଦର ସରଳ ଉପାୟ ଦର୍ଶାଇ ଅଛନ୍ତି। ସେ କହିଛନ୍ତି, କ୍ଷଣମେହ ସଜ୍ଜନ ସଙ୍ଗତିରେ ଏକା ଭବତି ଭବାର୍ଣ୍ଣବ ତରଣୀ ନୌକା। ଅର୍ଥାତ୍ ଭବସାଗରରୁ ପାରି ହେବା ନିମିତ୍ତ କ୍ଷଣମାତ୍ର ସତ୍ସଙ୍ଗ ହେଉଛି ଏକ ନୌକା ସଦୃଶ। ଅତି ବଡ଼ି ଜଗନ୍ନାଥ ଦାସ ମଧ୍ୟ ସେହି ଏକା କଥା କହିଛନ୍ତି। ସେ କହିଛନ୍ତି, ପରମ ମଙ୍ଗଳ ଏ ବାଣୀ ଜୀବ ନିସ୍ତରେ ଯାହା ଶୁଣି। ସତ୍ସଙ୍ଗରେ ବସି ଭଗବାନଙ୍କ ପରମ ମଙ୍ଗଳମୟ କଥା ଶ୍ରବଣ କରେ ଜୀବ ଭବସାଗରରୁ ନିସ୍ତରି ଯାଏ। ଏଥିପାଇଁ ବିଭିନ୍ନ ସ୍ଥାନରେ ସତ୍ସଙ୍ଗର ଆୟୋଜନ କରାଯାଇଥାଏ। ସାଧୁ ସନ୍ଥମାନେ ନିଜ ନିଜ ଶୈଳୀରେ ହରିକଥା କହନ୍ତି। ବହୁ ଶ୍ରୋତା କଥା ଶୁଣି ଭବସାଗରରୁ ତରିଯିବା ଆଶାରେ ସମବେତ ହୁଅନ୍ତି। ସତେ କ'ଣ ଶ୍ରୋତାମାନେ କଥା ଶୁଣି ଭବସାଗରରୁ ତରିଯାଆନ୍ତି? ତେବେ ଏହା କ'ଣ କେବଳ ମହାପୁରୁଷଙ୍କ ବାଣୀ ମାତ୍ର? ଏଥିରେ କିଛି ବାସ୍ତବତା ନାହିଁ। ବହୁଦିନ ତଳର କଥା, ଜଣେ ରାଜା ଶୁଣିବାକୁ ପାଇଲେ ତାଙ୍କ ରାଜ୍ୟକୁ ଜଣେ ମହାତ୍ମା ଆସିଛନ୍ତି। ସେ କହୁଛନ୍ତି, ରାଜା ପରୀକ୍ଷିତ ସନ୍ଥ ଶ୍ରୀ ସୁଖଦେବଙ୍କଠାରୁ ସାତ ଦିନ ହରିକଥା ଶ୍ରବଣ କରି ମୁକ୍ତିଲାଭ କରିଥିଲେ। ଏଣୁ ଯେଉଁ ବ୍ୟକ୍ତି ସତ୍ସଙ୍ଗରେ ବସି ନିଠାର ସହିତ ସାତ ଦିନ ଶ୍ରୀମଦ ଭାଗବତ ବର୍ଣ୍ଣିତ ହରିକଥା ଶ୍ରବଣ କରିବ, ସେ ଭବସାଗରରୁ ନିଶ୍ଚୟ ପାରି ହୋଇଯିବ। ସାତ ଦିନରେ ମୁକ୍ତି କଥା ଶୁଣି ରାଜା କୌତୂହଳୀ ହୋଇ ସେହି ମହାତ୍ମାଙ୍କୁ ରାଜଦରବାରକୁ ଡକେଇଲେ। ମହାତ୍ମା ଆସିବାରୁ ରାଜା ମହାତ୍ମାଙ୍କୁ ପଚାରିଲେ, ଆପଣ କ'ଣ ସାତ ଦିନ ହରିକଥା ଶୁଣାଇ ମୋତେ ମୁକ୍ତି ଦେଇପାରିବେ? ତତ୍କ୍ଷଣାତ୍ ମହାତ୍ମା କହି ପକେଇଲେ, ମହାରାଜ ନିଶ୍ଚିତ, ତେବେ ଆପଣ ମୋତେ ସାତ ଦିନ ହରିକଥା ଶୁଣାନ୍ତୁ। ମୁଁ ଯଦି ମୁକ୍ତି ପାଇଯିବି, ଆପଣଙ୍କୁ ସମ୍ପୂର୍ଣ୍ଣ ରାଜ୍ୟ ଦାନ କରି ଚାଲିଯିବି। ନଚେତ୍ ଯଦି ମୁଁ ମୁକ୍ତି ନ ପାଏ, ତେବେ ଆପଣ ଆଜୀବନ କାରାଗାରରେ ରହିବେ। ତା ପରଦିନ ମହାତ୍ମା ଶ୍ରୀମଦ୍ ଭାଗବତ କଥା ଆରମ୍ଭ କଲେ। ରାଜା ସାତ ଦିନ ପର୍ଯ୍ୟନ୍ତ ଶୁଣିଲେ, ସାତ ଦିନ ପୂରଣ ହେଲା, କିନ୍ତୁ ମୁକ୍ତି କାହିଁ? ରାଜାଙ୍କ ପରିସ୍ଥିତି ଯାହା ଥିଲା ସେଇଆ। ମହାତ୍ମାଙ୍କ କଥା ମିଥ୍ୟା ହେବାରୁ ତାଙ୍କୁ କାରାଗାରକୁ ଦିଆଗଲା। ରାଜା ଘୋଷଣା କଲେ, ଯଦି ଅନ୍ୟ କେହି ସାତ ଦିନ ହରିକଥା ଶୁଣାଇ ତାଙ୍କୁ ମୁକ୍ତି ଦେଇପାରିବେ, ସେ ତାଙ୍କୁ ରାଜ୍ୟ ଦେଇ ଚାଲିଯିବେ।

0: ମୁକ୍ତି ନ ଦେଇପାରିଲେ କାରାରୁଦ୍ଧ ହେବେ। ଘୋଷଣା ଶୁଣି ବହୁ ବିଜ୍ଞ ରାଜ୍ୟର ଘରେ ଆସି ସାତ ଦିନ ଧରି ଖୁବ୍ ନିଷ୍ଠାର ସହିତ ହରିକଥା ଶୁଣାଇଲେ, କିନ୍ତୁ ରାଜାଙ୍କୁ ମୁକ୍ତି ଦେଇ ନ ପାରିବାକୁ ବନ୍ଦୀ ହୋଇ କାରାଗାରରେ ରହିଲେ। ଶତାଧିକ ସନ୍ଥ କାରାଗାରରେ ରହି ଆଖିରୁ ଲୁହ ଗଡ଼ାଇ ଭଗବାନଙ୍କୁ ଡାକିବାକୁ ଲାଗିଲେ। ସେମାନଙ୍କ ଆଗୁଆ ପ୍ରାର୍ଥନା ପ୍ରଭୁଙ୍କ କାନରେ ବାଜିଲା। ଜଣେ ସନ୍ଥ ବେଶରେ ଭଗବାନ ଆସି ରାଜାଙ୍କ ପାଖରେ ପହଞ୍ଚିଲେ। ସେ ରାଜାଙ୍କୁ କହିଲେ, ଗୋଟିଏ ସର୍ତ୍ତରେ ମୁଁ ଆପଣଙ୍କୁ ହରିକଥା ଶୁଣାଇବି, ଆପଣ ନିଶ୍ଚିତ ମୁକ୍ତି ପାଇବେ। ସନ୍ଥ କହିଲେ, ପ୍ରଥମେ ଯେଉଁ ମହାତ୍ମାମାନେ କାରାଗାରରେ ଅଛନ୍ତି ସେମାନଙ୍କ ଦୁଇ ହାତକୁ ବାନ୍ଧି ସଭାସ୍ଥଳକୁ ଅଣାଯାଉ। ରାଜାଙ୍କ ଆଦେଶରେ ତାହିଁ କରାଗଲା। ହାତ ବନ୍ଧା ଯାଇ ଉପସ୍ଥିତ ହୋଇଥିବା ମହାତ୍ମାମାନଙ୍କୁ ଦେଖି ସନ୍ଥ ଶ୍ରୀ ଭଗବାନ କହିଲେ, ମହାରାଜ, ମୋର ଗୋଟିଏ ନିବେଦନ, ଏମାନଙ୍କ ଭଳି ଆପଣଙ୍କର ମଧ୍ୟ ଦୁଇ ହାତ ବନ୍ଧାଯାଉ। ରାଜାଙ୍କ ହାତ ମଧ୍ୟ ବନ୍ଧାଗଲା। ସନ୍ଥ କହିଲେ, ରାଜନ, ଆପଣ ଦୟାକରି ଏପରି ହାତ ବନ୍ଧା ଅବସ୍ଥାରେ ଏମାନଙ୍କ ହାତକୁ ଖୋଲି ଦିଅନ୍ତୁ। ରାଜା କହିଲେ, ଏହା କିପରି ସମ୍ଭବ ହେବ? ମୋର ହାତକୁ ନ ଖୋଲିଲେ ମୁଁ କିପରି ଏମାନଙ୍କୁ ବନ୍ଧନମୁକ୍ତ କରିପାରିବି? ସନ୍ଥ କହିଲେ, ଆପଣ ଠିକ୍ ବୁଝିଛନ୍ତି। ମନେ ପକାନ୍ତୁ, ସାତ ଦିନ ହରିକଥା ଶୁଣିବା ପରେ ଆପଣଙ୍କୁ ଏମାନେ ଏହି କାରଣରୁ ମୁକ୍ତ କରିପାରିଲେ ନାହିଁ, କାରଣ ସେମାନେ ନିଜେ ବନ୍ଧନଗ୍ରସ୍ତ। ସେମାନେ ବା ଆପଣଙ୍କୁ ମୁକ୍ତ କରିବେ କିପରି? ସଦା ମୁକ୍ତ ସ୍ୱୟଂ ଭଗବାନ ହିଁ ସମସ୍ତଙ୍କର ମୁକ୍ତିଦାତା। ତାଙ୍କଠାରେ ସମ୍ପୂର୍ଣ୍ଣ ସମର୍ପିତ ହେଲେ ସେ ହିଁ ଜୀବକୁ ମୁକ୍ତି ଦେଇଥାନ୍ତି। ଏଣୁ ହେ ରାଜନ, ଏମାନଙ୍କର ଦୋଷ କ'ଣ? ଆପଣ ଏମାନଙ୍କୁ ଅଧାରେ ଦଣ୍ଡ ଦେଇଛନ୍ତି। ରାଜା ନିଜ ଭୁଲ ବୁଝିପାରି ସବୁ ମହାତ୍ମାଙ୍କୁ ଛାଡ଼ିଦେଲେ ଏବଂ ସତ୍ସଙ୍ଗରେ ବସି ନିଠାର ସହିତ ହରିକଥା ଶୁଣି ମୁକ୍ତିଦାତା ଶ୍ରୀହରିଙ୍କଠାରେ ଚିତ୍ତ ସମର୍ପଣ କରି ଦିବ୍ୟଗତି ଲାଭ କଲେ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ନରେଶ ଚନ୍ଦ୍ର ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 38ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଧର୍ମ ବୃଷକୁ ଉତ୍ତର ଦେଇ ଗାଈ ରୂପେ ଧରଣୀ କହିଲେ, ସତ୍ୟ ଶୌଚ ଦୟା କ୍ଷମା ଏଇ ଚାରି ଗୁଣ ଥିଲେ ତମର ଚାରିଟି ଗୁଣ। ଗୋବିନ୍ଦ ପୃଥିବୀରୁ ଯିବା ପରେ ଶୌଚ ଦୟା ଓ କ୍ଷମା ଏ ଗୁଣ ତିନିଟି ଯାଇ କେବଳ ସତ୍ୟ ଗୁଣଟି ରହିଛି। ଏବେ କଳିର ଦୃଷ୍ଟି ପଡ଼ିବାରୁ ମୋ ହୃଦୟରେ ସୂଚନା ହେଉଛି, ସହଜେ ଶ୍ରୀକୃଷ୍ଣଙ୍କର ବିରହ ପୁଣି ତୁମର ଗୋଡ଼ ତିନୋଟି ଭାଙ୍ଗିବା ଏ ଦୁଃଖ ଯୋଗୁଁ ମୁଁ କାନୁଛି। ଧର୍ମ ଓ ଧରଣୀ ଏହିପରି କଥାବାର୍ତ୍ତା ହେଉଥିବା ବେଳେ ମହାରାଜ ପରୀକ୍ଷିତ ସେଠାରେ ଆସି ପହଞ୍ଚିଲେ।

0: ଶ୍ରବନ୍ଧମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ମାଟିର ଆର୍ଦ୍ରତାକୁ ବଜାୟ ରଖିବା ପାଇଁ ମାଟିକୁ ନଡ଼ା କିମ୍ବା ଶୁଖିଲା ପତ୍ର ଦ୍ୱାରା ଘୋଡ଼ାଇ ରଖନ୍ତୁ। ପନିପରିବାର ତଳିଖେରାକୁ ଛାୟା ଗୃହରେ ଆଚ୍ଛାଦନ

ଧାନ ଏବଂ ବାଇଗଣ ଫସଲରେ ଜୀବାଣୁ ଜନିତ ଝାଉଁଳା ରୋଗ ଦେଖାଯିବାର ସମ୍ଭାବନା ରହିଛି। ଏହାର ପ୍ରତିକାର ପାଇଁ ଗଛର ଚେରମୂଳରେ ପ୍ରତି 10 ଲିଟର ପାଣିରେ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ପ୍ରୟୋଗ କରନ୍ତୁ। ଧାନ କେଣ୍ଡାରେ ଶତକଡ଼ା 85% ଧାନ ପାଚିଗଲା ପରେ ଓ ହଳଦିଆ କିମ୍ବା ସୁନା ରଙ୍ଗର ହୋଇଗଲା ପରେ ଅମଳ କରନ୍ତୁ, ନଚେତ ଧାନ ଝଡ଼ି ପଡ଼ିବାର ସମ୍ଭାବନା ଥାଏ। ଧାନ ଅମଳ ପରେ ଦିନକୁ 8 ଘଣ୍ଟା 2-3 ଦିନ ସିମେଣ୍ଟ ଚଟାଣ କିମ୍ବା 200 μ କଳା ପଲିଥିନ ଉପରେ 2.5 ସେଣ୍ଟିମିଟର ଉଚ୍ଚରେ ଶୁଖାଇଦେଲେ ଆର୍ଦ୍ରତା ଶତକଡ଼ା 14 ଖସି ଆସେ। ଧାନରେ କେଣ୍ଡାକଟା ପୋକ ଦେଖାଦେଲେ କ୍ୱିନାଲୋଫସ୍ 25% ଇସି 400 ମିଲିଲିଟର କିମ୍ବା କ୍ଲୋରୋପାଜିଫସ୍ 20% ଇସି 1 ଏକର ପ୍ରତି 200 ଲିଟର।

ପ୍ରଥମେ ଭଲ ଭାବରେ ଶୁଖାଇ ଦିଅନ୍ତୁ ଓ ସାଇତା ଜାଗାକୁ ଭଲ ଭାବରେ ସଫା କରନ୍ତୁ। ଆଖୁ ବିହନ ଲଗାଇବାର 45-75 ଦିନ ହେଉଛି ଜଳସେଚନ ପାଇଁ ସଙ୍କଟକାଳୀନ ସମୟ। ନିୟମିତ ଭାବରେ ଆଖୁ ଫସଲରେ ଜଳସେଚନ କରନ୍ତୁ। ଅମଳ ସମୟରେ ଚିନାବାଦାମ ମଞ୍ଜିରେ ଜଳୀୟ ଅଂଶ 40-50 ଶତକଡ଼ା ରହିଥାଏ, ତେଣୁ ଖରାରେ କିଛି ଦିନ ଶୁଖାଇ ଜଳୀୟ ଅଂଶ ଶତକଡ଼ା 10 ଭାଗ ରଖନ୍ତୁ। ବାଇଗଣ ଓ କକର ଜାତୀୟ ପନିପରିବାରେ କାଙ୍କେଡ଼ିଆ ପୋକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ପ୍ରତି ଲିଟର ପାଣିରେ 3 ମିଲିଲିଟର ନିମ୍ବ ଜାତୀୟ କୀଟନାଶକ 1500 ppm ଆଜା ଡିରାଟିନ୍ କୁ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକର ପରିଚାଳନା ପାଇଁ

ଗଳା ମହିଷା ରୋଗ ଲାଗିବାର ସମ୍ଭାବନା ରହିଛି। ଧାନ ଫସଲରେ ଗଳା ମହିଷା ରୋଗର ପରିଚାଳନା ପାଇଁ ଏକର ପ୍ରତି 200 ମିଲିଲିଟର ହେକ୍ସାକୋନାଜୋଲ ନାମକ ଫିମ୍ପିନାଶକ କିମ୍ବା 200 ମିଲିଲିଟର ଆଜିକ୍ସୋଷ୍ଟ୍ରୋବିନ୍ ଏବଂ 200 ମିଲିଲିଟର ଡିଫେନୋକୋନାଜୋଲର ମିଳିତ ଫିମ୍ପିନାଶକ କିମ୍ବା 80 ଗ୍ରାମ ଟେବୁକୋନାଜୋଲ ଏବଂ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ର ମିଳିତ ଫିମ୍ପିନାଶକ।

ଓଡ଼ିଶୀ ସକାଳ 8ରେ ଶୁଣିପାରିବେ ସମାଚାର ପ୍ରଭାତ, ପରେ ପରେ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍ 8:15, 8:30 ଶୁଣିପାରିବେ କିଛି ଓଡ଼ିଆ ଚଳଚ୍ଚିତ୍ର ସଙ୍ଗ, ପରେ ପରେ ଶୁଣିବେ ସୁଗମ ସଙ୍ଗୀତ 8:45। ସକାଳ 9ଟାରେ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣାଇବୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆଜି 10ଟାରେ ରହିଛି ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ, ଶୁଣିବେ ଆମ କେନ୍ଦ୍ରରୁ। 10:30 ଶୁଣିବେ କାର୍ଯ୍ୟକ୍ରମ ଗୀତାଞ୍ଜଳି। ଦିନ 11ଟାରେ ରହିଛି ଆପଣଙ୍କ ପାଇଁ ନାଟକ ବିନ୍ଦୁମତୀ, ରଚନା ପ୍ରତିଭା ରାୟ। ସୁଗମ ସଙ୍ଗୀତ ଶୁଣିପାରିବେ 11:30। ଶ୍ରୋତାବନ୍ଧୁ, ଦିନ 12ଟାରେ ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ, ଶୁଣାଇବୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ। ସନ୍ଧ୍ୟା 5ଟାରେ ଫେରିବୁ ପୁଣି ଥରେ କାର୍ଯ୍ୟକ୍ରମ ଉମଙ୍କୁ ନେଇ, ଶୁଣିବେ ଆମ କେନ୍ଦ୍ରରୁ। 5:30 ଶୁଣିପାରିବେ କାର୍ଯ୍ୟକ୍ରମ ନାଟ୍ୟଧାରା। ଆଜି ନାଟ୍ୟଧାରାରେ ଶୁଣିବେ ପ୍ରହଲ୍ଲାଦ ନାଟକର ଚତୁର୍ଥ ଭାଗ। 6:15 ଶୁଣିବେ ଶ୍ରୀରାମଚରିତ ମାନସର 25ତମ ଭାଗ, ପରେ ପରେ ଶୁଣିବେ କାର୍ଯ୍ୟକ୍ରମ ଗୀତଟିଏ। ସନ୍ଧ୍ୟା 7ଟାରେ ରହିଛି ଆପଣଙ୍କ ପାଇଁ କିଛି ହିନ୍ଦୀ ଚଳଚ୍ଚିତ୍ର ଗୀତ, ଶୁଣାଇବୁ ଆକାଶବାଣୀ ବରହମପୁର କେନ୍ଦ୍ରରୁ। ରାତି 7:30 ଶୁଣିବେ କାର୍ଯ୍ୟକ୍ରମ କୃଷି ସଂସାର। ଆଜି କୃଷି ସଂସାର ରହିଛି ସୂର୍ଯ୍ୟମୁଖୀ ଫୁଲର ଚାଷ ପ୍ରଣାଳୀ। ରାତି 8ଟାରେ ଶୁଣିବେ କିଛି ହିନ୍ଦୀ ଚଳଚ୍ଚିତ୍ର ଗୀତ, ଶୁଣାଇବୁ ଆମ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ରାତି 9ଟାରେ ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ, ଶୁଣାଇବୁ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ପରେ ପରେ ଶୁଣିବେ କାର୍ଯ୍ୟକ୍ରମ ଗୀତ ଗଜଲ, ଶୁଣାଇବୁ ଆମ କେନ୍ଦ୍ରରୁ। ଇଏ ଥିଲା ଆଜିର କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ଓଡ଼ିଶା ସିଟି ଗ୍ୟାସ୍ ବଣ୍ଟନ ନୀତି 2026 ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ପ୍ରାକୃତିକ ଗ୍ୟାସ୍ ଭିତ୍ତିଭୂମି ବିକାଶ ପାଇଁ ପାଞ୍ଚଟି ପ୍ରମୁଖ ସଂସ୍ଥା ଦ୍ୱାରା 5,100 କୋଟି ଟଙ୍କାର ନିବେଶ ସମ୍ଭାବନା ରହିଛି। ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନୋଡାଲ ସଂସ୍ଥା ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପରେ ଦୁଇଦିନିଆ ଆଞ୍ଚଳିକ ସମୀକ୍ଷା ବୈଠକ ଗତକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବୈଠକରେ ଗ୍ରାମାଞ୍ଚଳ ସଡ଼କ ଯୋଗାଯୋଗ ବିକାଶର ସମୀକ୍ଷା, ସୃଷ୍ଟ ଆହ୍ୱାନଗୁଡ଼ିକର ଚିହ୍ନଟ ଏବଂ ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ଆଲୋଚନା ହେଉଛି। ବୈଠକରେ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ତ୍ରିପୁରା ଏବଂ ପଶ୍ଚିମବଙ୍ଗର ବିଭାଗୀୟ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ପୁରୀ ଜିଲ୍ଲାସ୍ଥିତ କଳା, ସଂସ୍କୃତି ଏବଂ ଐତିହ୍ୟ ପୀଠଗୁଡ଼ିକର ସୁରକ୍ଷା ତଥା ପ୍ରଚାର ଓ ପ୍ରସାର ନେଇ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଦେଶବ୍ୟାପୀ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଇଣ୍ଟାକ୍ ସଂସ୍ଥାର ପୁରୀ ଚାପ୍ଟରର ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା ଗତକାଲି ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀର ସୁରକ୍ଷା ଦିଗରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଏକ ଅତ୍ୟାଧୁନିକ ବୃହତ୍ କ୍ରୀଡ଼ା ପରିସର ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବ୍ଲକର ଜୟନଗର ଗ୍ରାମରେ 37 ଏକର ଜମିରେ ଏହି କ୍ରୀଡ଼ା ପରିସର ନିର୍ମିତ ହେବ। ଏଥିପାଇଁ 100 କୋଟି ଟଙ୍କା ବ୍ୟୟଟକଳ କରାଯାଇଛି। କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀ ସୁରଜ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ନୀତିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯିବ। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ରଥଖଳାଠାରେ ଜାରି ରହିଛି। ରଥର ମୋଟ 14 ଚକ ମଧ୍ୟରୁ 8 ଚକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ନୂଆ କାଠରେ ସମ୍ପୂର୍ଣ୍ଣ ରଥ ନିର୍ମାଣ କରାଯାଉଛି। ଏଥିପାଇଁ 2.5 ମାସ ସମୟ ସୀମା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରଥ ନିର୍ମାଣ ପାଇଁ ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ଶାଳ କାଠ ସଂଗୃହୀତ ହୋଇଥିବାବେଳେ ଅବଶିଷ୍ଟ କାଠ କାମାକ୍ଷାନଗର ଜଙ୍ଗଲରୁ ଆସିବା ନେଇ ପ୍ରସ୍ତୁତି ଚାଲିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭିନ୍ନକ୍ଷମ ଅଧିକାର ଆଇନ 2026 ସମ୍ପର୍କିତ ଏକ ସଚେତନତା ଶିବିର ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭିନ୍ନକ୍ଷମ ଅଧିକାର ଆଇନର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ନବରଙ୍ଗପୁର ଜିଲ୍ଲାରେ ରନ୍ଧନ ଗ୍ୟାସ୍, ପେଟ୍ରୋଲ ଏବଂ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ହୋଇଥିବା ଜିଲ୍ଲା ଯୋଗାଣ ବିଭାଗ ସ୍ୱଷ୍ଟ କରିଛି। ଉପଭୋକ୍ତାମାନେ ଏଥିପାଇଁ ଅଯଥା ଆତଙ୍କିତ ନ ହେବା ଏବଂ ଅପପ୍ରଚାରରେ ବିଶ୍ୱାସ ନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଲ୍ପିଜି କଳାବଜାରୀଙ୍କୁ ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ବିଭାଗ କହିଛି। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡିଓନାଟ୍ଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। 1948 ପ୍ରତିବର୍ଷ ମେ ମାସ 8 ତାରିଖରେ ଭାରତ ଏହି ଦିବସ ପାଳିତ ହୋଇଆସୁଛି। 1920 ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ଏହି ଦିବସ ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା, ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଏବଂ ସମର୍ଥନ ଦେବା ବାର୍ତ୍ତା ନେଇ ଆଜି ମଧ୍ୟ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଏହା ଏକ ରକ୍ତବିକାର ସମସ୍ୟା, ଏହି ରୋଗର କାରଣ ଏବଂ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ 10ମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା ଆସନ୍ତା 15 ତାରିଖରୁ ଆରମ୍ଭ ହେବ। 21 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା

0: ଅପରାହ୍ନ 10:30 ଗୋଟାଏ ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ ବୋଲି ସିବିଏସ୍ଇ ସୂଚନା ଦେଇଛି। ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ଶୁଣନ୍ତୁ, ସ୍ୱାସ୍ଥ୍ୟ ସେବାରେ ରେଡ୍କ୍ରସ୍ ଆଲୋଚନା କରିଛନ୍ତି ଡାକ୍ତର ବେଣୁଧର ଶତପଥୀ।
2: ଆଜି ହେଉଛି ମେ ମାସର 8 ସାରା ବିଶ୍ୱରେ ଏହାକୁ ରେଡ୍କ୍ରସ୍ ଦିବସ ରୂପେ ପାଳନ କରାଯାଉଛି। ତେବେ ଏହି ରେଡ୍କ୍ରସ୍ ବିଷୟରେ ଆସନ୍ତୁ କିଛି ଜାଣିବା। ଦୈବ୍ୟ ଦୁର୍ବିପାକ ସମୟରେ ମନୁଷ୍ୟ ଯେତେବେଳେ ଡହଳ ବିକଳ ହେଉଥାଏ ସେହି ସମୟରେ ପହଞ୍ଚିଯାଏ ଗୋଟିଏ ଗାଡ଼ି ଯେଉଁଥିରେ ନାଲି ରଙ୍ଗର ଗୋଟିଏ ଛକ ଚିହ୍ନ ଥାଏ। ଏହି ରେଡ୍କ୍ରସ୍ ଗାଡ଼ି ନିରାଶ ହୃଦୟରେ କେତେ ଯେ ଆଶା ଭରିଯିଏ ତାହା ଅନୁଭବ ହିଁ ଜାଣିପାରିବ। ତେବେ କାହିଁକି ଏମିତି ହୁଏ, କ'ଣ ଏହି ରେଡ୍କ୍ରସ୍? ରେଡ୍କ୍ରସ୍ ହେଉଛି ଏକ ଆନ୍ତର୍ଜାତିକ ସଂସ୍ଥା, ସେବା ଯାହାର ଏକମାତ୍ର ମୂଳମନ୍ତ୍ର। ବିଶ୍ୱର କୋଟି ହୃଦୟ ଏକାଠି ହେବା ତ ଅସମ୍ଭବ କଥା, ମାତ୍ର ଏହା ସମ୍ଭବ ହୋଇପାରିଛି ଏକମାତ୍ର ବ୍ୟକ୍ତି ଦ୍ୱାରା, ଯାହାକୁ ଆମେ ରେଡ୍କ୍ରସ୍ର ଜନକ ବୋଲି କହୁ। ସେହି ଯୁବଜନ୍ମା ହେଉଛନ୍ତି ଫ୍ରାନ୍ସ ବ୍ୟାସୀ ଜେନ୍ ହେନରି ଡୁନାଣ୍ଟ। ତାଙ୍କର ଜନ୍ମଦିବସ ହେଉଛି ମେ 8, ଯାହାକୁ ଆମେ ରେଡ୍କ୍ରସ୍ ଦିବସ ରୂପେ ଆଜି ପାଳନ କରୁଛୁ। ଶ୍ରୋତା ବନ୍ଧୁ, ଆମେ ଟିକେ ପଛକୁ ଯା। 1868 ଜୁନ୍ 24 ଫ୍ରାନ୍ସ ଓ ଅଷ୍ଟ୍ରିଆ ମଧ୍ୟରେ ଏକ ଲୋମହର୍ଷଣକାରୀ ଯୁଦ୍ଧ ହୋଇଥିଲା ସଲଫେରିନୋ ସ୍ଥାନରେ। ତାହା ହେନରି ଡୁନାଣ୍ଟଙ୍କ ଦୃଷ୍ଟିଗୋଚର ହେଲା। ଆହତ ସୈନିକମାନଙ୍କର ଆର୍ତ୍ତଚିତ୍କାର ତାଙ୍କ ମନରେ ଭାବାନ୍ତର ସୃଷ୍ଟି କଲା। ସେହି ଆହତ ସୈନିକମାନଙ୍କ ସେବା ପାଇଁ ଏକ ନିରପେକ୍ଷ ସେବା ଦଳ ଗଠନ କରିବା ଉଦ୍ଦେଶ୍ୟରେ ସେ ବିଶ୍ୱର ଦେଶମାନଙ୍କୁ ଆହ୍ୱାନ କଲେ। ମାନବିକତାର ଆହ୍ୱାନ ସଫଳ ହେଲା। 1863 ଅକ୍ଟୋବର 23 ଆନ୍ତର୍ଜାତିକ ରେଡ୍କ୍ରସ୍ ସମିତି ଗଠିତ ହେଲା। ପରବର୍ତ୍ତୀ ସମୟରେ ଜେନେଭା କନଭେନ୍ସନ୍ ମାଧ୍ୟମରେ ବିଶ୍ୱ ସମସ୍ତ ରାଷ୍ଟ୍ରମାନଙ୍କର ଦ୍ୱାରା ଏହା ସ୍ୱୀକୃତ ହେଲା। ଏହା ହିଁ ରେଡ୍କ୍ରସ୍ର ଜନ୍ମ କାହାଣୀ। ବର୍ତ୍ତମାନ 160 ଉର୍ଦ୍ଧ୍ୱ ରାଷ୍ଟ୍ର ରେଡ୍କ୍ରସ୍ର ସଭ୍ୟ ଅଟନ୍ତି। ଆମ ଦେଶରେ 1920 ଭାରତୀୟ ରେଡ୍କ୍ରସ୍ ସୋସାଇଟି ଗଠିତ ହେଲା। ସ୍ୱାସ୍ଥ୍ୟସେବାରେ ରେଡ୍କ୍ରସ୍ ଏବେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏହାର ସ୍ୱାସ୍ଥ୍ୟସେବାର ପରିସର ଅତ୍ୟନ୍ତ ବ୍ୟାପକ ଓ ଅନନ୍ୟ। ବନ୍ୟା ବାତ୍ୟା ଦୁର୍ବିପାକ ସମୟରେ, ମହାମାରୀ ଦୁର୍ଘଟଣା ଆଦି ସମୟରେ କ୍ଲିଷ୍ଟ ଜନତାଙ୍କର ସେବା ଓ ଥଇଥାନ ପାଇଁ ରେଡ୍କ୍ରସ୍ ଆଗେଇ ଆସେ। ରକ୍ତ ସଂଗ୍ରହ କ୍ଷେତ୍ରରେ ରେଡ୍କ୍ରସ୍ର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଆମ ରାଜ୍ୟରେ 81 ରକ୍ତଭଣ୍ଡାର ମଧ୍ୟରୁ 56 ରେଡ୍କ୍ରସ୍ ଦ୍ୱାରା ପରିଚାଳିତ। ରେଡ୍କ୍ରସ୍ ଗରିବ ଓ ନିରାଶ ରୋଗୀମାନଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ ଯୋଗାଇ ଦେଇଥାଏ। ଚିକିତ୍ସା କ୍ଷେତ୍ରରେ ମଧ୍ୟ ରେଡ୍କ୍ରସ୍ର ଭୂମିକା କିଛି କମ୍ ନୁହେଁ। ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ୍ କେତେଗୁଡ଼ିଏ ହସ୍ପିଟାଲ ଓ ଡିସ୍ପେନ୍ସରି ସ୍ଥାପନ କରିଛି। ଶାରୀରିକ ଓ ମାନସିକ କ୍ଷେତ୍ରରେ ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ସହାୟ ନାମକ ଏକ ଅନୁଷ୍ଠାନ କେନ୍ଦ୍ରୀୟ ରକ୍ତଭଣ୍ଡାର ପରିସରରେ ଅବସ୍ଥାପିତ। ଦୁର୍ଘଟଣାଗ୍ରସ୍ତ ଓ ଜରୁରୀକାଳୀନ ରୋଗୀଙ୍କ ପାଇଁ ରେଡ୍କ୍ରସ୍ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦେଇଥାଏ। ସ୍ୱାସ୍ଥ୍ୟ ସେବାର ଭୂମିକା ରେଡ୍କ୍ରସ୍ର ଏତିକିରେ ଶେଷ ହୋଇନାହିଁ। ସ୍କୁଲମାନଙ୍କରେ ଜୁନିୟର ରେଡ୍କ୍ରସ୍ ଓ କଲେଜମାନଙ୍କରେ ୟୁଥ୍ ରେଡ୍କ୍ରସ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସେବା ଧର୍ମରେ ଉଦ୍ବୁଦ୍ଧ କରାଯାଉଛି। ଦୁର୍ବିପାକ ସମୟରେ ଜରୁରୀକାଳୀନ ସେବା ଓ ପ୍ରାଥମିକ ଚିକିତ୍ସା ଆଦି ବିଷୟରେ ସେମାନଙ୍କୁ ତାଲିମ ଦିଆଯାଉଛି। ବିଭିନ୍ନ ରୋଗ ନିରାକରଣ

ସଚିବ ଜେନେରାଲ୍ ମାର୍ଟିନ୍ ବିଏନ୍ସ ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ତିନି ଦେଶମାନଙ୍କର ସହଭାଗୀକୁ ସୁଦୃଢ଼ କରିବା ଏବଂ ସ୍ୱଷ୍ଟ ସମୟସୀମା ସହିତ ଏକ ରୋଡ୍ମ୍ୟାପ୍ ଉପରେ କାମ କରିବାକୁ ସହମତ ହୋଇଛନ୍ତି। ଗସ୍ତ ସମୟରେ ଶ୍ରୀ ମିଶ୍ରି ନିବେଶ ସହଯୋଗ ବିଷୟରେ ଆଲୋଚନା କରିବାକୁ ମୁବାଦଲା ନିବେଶ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଖାଲଦୁନ୍ ଅଲ୍ ମୁବାରକଙ୍କୁ ମଧ୍ୟ ଭେଟିଥିଲେ। ଗତକାଲି ବୈଦେଶିକ ସଚିବ ଭାରତ ୟୁଏଇ ରଣନୈତିକ ସହଭାଗିତା ସମୀକ୍ଷା କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରମନ୍ତ୍ରୀ ରିମଲ ହାସିଙ୍କ ସହିତ ଆଲୋଚନା କରିଥିଲେ। ଉଭୟ ପକ୍ଷ ବାଣିଜ୍ୟ, ନିବେଶ, ଶକ୍ତି, ପ୍ରତିରକ୍ଷା, ଫିନ୍ଟେକ୍, ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି ଏବଂ ଲୋକ ସମ୍ପର୍କରେ ପ୍ରଗତି ବିଷୟରେ ଆଲୋଚନା କରିଥିଲେ। ସେମାନେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ନୂତନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଚଳିତ ବର୍ଷ ଜାନୁଆରୀରେ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଭାରତ ଗସ୍ତ ଏବଂ ଫେବୃୟାରୀରେ ଆବୁଧାବିର ଯୁବରାଜ ଶେଖ୍ ଖାଲିଦ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରଯୁକ୍ତିବିଦ୍ୟା, ନବସୃଜନ, ଗବେଷଣା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଆଲୋଚନା ହୋଇଛି। କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଗତକାଲି ନୂଆଦିଲ୍ଲୀରେ ତାଙ୍କର ଭିଏତନାମ ପ୍ରତିପକ୍ଷ ଡକ୍ଟର ଭୁୱାଇ କାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଉଭୟ ପକ୍ଷ କୃତ୍ରିମ ବୁଦ୍ଧିମତା ମିଶନ, ସାଇବର ସୁରକ୍ଷା ଢାଞ୍ଚା, ନବସୃଜନ ଇକୋସିଷ୍ଟମ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ପଦକ୍ଷେପର ସହଯୋଗ ଉପରେ ମତ ବିନିମୟ କରିଥିଲେ। ବୈଠକରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୈକ୍ଷିକ ଏବଂ ସଂସ୍ଥାଗତ ସମ୍ପର୍କର ସମୀକ୍ଷା କରାଯାଇଥିଲା। ଡକ୍ଟର ସିଂ କହିଛନ୍ତି ଗତ ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତା ନୂତନ ଗତି ହାସଲ କରିଛି। ସେ କହିଛନ୍ତି ଭିଏତନାମରୁ ପ୍ରାୟ ଦଶ ଜଣ ଗବେଷକ ଭାରତ ଏସିଆନ୍ ଗବେଷଣା ଏବଂ ତାଲିମ ଫେଲୋସିପ୍ କାର୍ଯ୍ୟକ୍ରମ ଅଧୀନରେ ଫେଲୋସିପ୍ ପାଇଛନ୍ତି। ଡକ୍ଟର ଭୁୱାଇ କ୍ୱାନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ସମ୍ପର୍କକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଏହାର ବ୍ୟବହାରିକ ପ୍ରୟୋଗ ଓ ସାମାଜିକ ଲାଭ ସହିତ ପ୍ରଯୁକ୍ତିବିଦ୍ୟା ଆଧାରିତ ସହଯୋଗ ବିକାଶ କରିବା ନେଇ ଭିଏତନାମ ଆଗ୍ରହୀ। ଭିଏତନାମର ରାଷ୍ଟ୍ରପତି ତୋ ଲାମ୍ ଭାରତ ଏବଂ ଭିଏତନାମ ମିଳିତ ଭାବରେ ଆଜିର ପରିବର୍ତ୍ତିତ ପରିସ୍ଥିତିରେ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି। ମୁମ୍ବାଇରେ ଭାରତ ଭିଏତନାମ ବ୍ୟବସାୟିକ ଫୋରମକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଲାମ୍ କହିଛନ୍ତି ଉଭୟ ଦେଶ ଅତୀତରେ ପାରସ୍ପରିକ ସହଯୋଗ ସହିତ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ଏବଂ ଭାରତୀୟ କମ୍ପାନୀଗୁଡ଼ିକୁ ଭିଏତନାମରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। 2016 ପରଠାରୁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସଫଳତା ହାସଲ କରିଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ତୋ ଲାମ୍ କହିଛନ୍ତି ଭାରତ ଏବଂ ଭିଏତନାମ ମଧ୍ୟରେ ସହଯୋଗକୁ ଏକ ନୂତନ ସ୍ତରକୁ ନେବାର ସୁଯୋଗ ଆସିଛି। ସେ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ସୁଯୋଗ ଆସିବ ଏବଂ ଭିଏତନାମ ଭାରତ ସହିତ ଏହି ସହଯୋଗକୁ ମଜବୁତ କରିବାକୁ ଅପେକ୍ଷା କରିଛି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ କହିଛନ୍ତି ଭାରତ ଏବଂ ଭିଏତନାମ ଭଳି ଦେଶର ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରର ଉଦ୍ୟୋଗୀ, ନିବେଶକ ଏବଂ ବୃତ୍ତିଗତମାନେ ଏସିଆର ଭବିଷ୍ୟତକୁ ଗଢ଼ିବେ। ଶ୍ରୀ ଫଡ଼ନବିସ୍ କହିଛନ୍ତି ଆଜିର ବିଶ୍ୱ ଭୂ ରାଜନୈତିକ ସ୍ଥିରତା ଏବଂ ଆର୍ଥିକ ସମସ୍ୟା ମଧ୍ୟରେ ଭାରତ ଏବଂ ଭିଏତନାମ ସ୍ଥିର ଶାସନ, ଆର୍ଥିକ ଗତିଶୀଳତା ଏବଂ ଦୀର୍ଘକାଳୀନ ରଣନୈତିକ ବ୍ୟବସ୍ଥା ସ୍ଥାପନ କରିବେ। ନେପାଳରେ ସାମ୍ବିଧାନିକ ପରିଷଦ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଡକ୍ଟର ମନୋଜ କୁମାର ଶର୍ମାଙ୍କ ନାମ ସୁପାରିଶ କରିଛି। ନ୍ୟାୟିକ ପରିଷଦ ଦ୍ୱାରା ପଠାଯାଇଥିବା ଛଅ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ବରିଷ୍ଠତା କ୍ରମରେ ଡକ୍ଟର ଶର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି। ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପୂର୍ବରୁ ସାମ୍ବିଧାନିକ ପରିଷଦ ବରିଷ୍ଠତା ଆଧାରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପାରିଶ କରୁଥିଲା। ଏଥର ସାମ୍ବିଧାନିକ ପରିଷଦ ବୈଠକରେ ବରିଷ୍ଠତା କ୍ରମ ବଦଳରେ ମୁଖ୍ୟ ବିଚାରପତି ପାଇଁ ଡକ୍ଟର ଶର୍ମାଙ୍କ ନାମ ସୁପାରିଶ କରାଯାଇଛି। 2015 ମସିହାରେ ନିଲାମ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଭାରତର ଖଣିଜ କ୍ଷେତ୍ର 101 ନିଲାମ ହୋଇଥିବା ଖଣିଜ ବ୍ଲକକୁ ସଫଳ ଭାବରେ କାର୍ଯ୍ୟକାରୀ କରି ଏକ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି। ଖଣି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଖଣିଜ ସମ୍ପଦର ନିଲାମ ଓ ଉତ୍ପାଦନ ଉପରେ ନିରନ୍ତର ଧ୍ୟାନ ଦିଆଯାଉଛି। କାର୍ଯ୍ୟକ୍ଷମ ବ୍ଲକଗୁଡ଼ିକ ଘରୋଇ ଖଣିଜ ଉତ୍ପାଦନ ବୃଦ୍ଧି କରିବା, ମୁଖ୍ୟ ଶିଳ୍ପ ପାଇଁ କଞ୍ଚାମାଲ ସୁରକ୍ଷା ସୁଦୃଢ଼ କରିବା, ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ବର୍ଷା ଯୋଗୁଁ 19 ଓଭର ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟ

0: 19 ଓଭରରେ 3 ୱିକେଟ୍ ହରାଇ 209 ରନ୍ ସ୍କୋର କରିଥିଲା। 213 ରନ୍ର ଡିଏଲ୍ଏସ୍ ସଂଶୋଧିତ ବିଜୟ ଲକ୍ଷ୍ୟକୁ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭର 6 ୱିକେଟ୍ ବିନିମୟରେ 203 ରନ୍ କରିବାକୁ ସକ୍ଷମ ହୋଇଥିଲା। ମିଚେଲ୍ ମାସ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜିର ମ୍ୟାଚ୍ରେ ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସନ୍ଧ୍ୟା 7:30 ମିନିଟ୍ରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ। ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ ଇଣ୍ଡିଆ ଏଆଇ ଓ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ। ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ ନେପସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧ ସମୟ ଷ୍ଟୁଡିଓରେ 7:25 ଆପଣମାନେ ଶୁଣୁଥିଲେ ଓଡ଼ିଆରେ ସମ୍ବାଦ ଶୁଣାଇଲୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଛାନ୍ଦ ଚମ୍ପୁ ଓଡ଼ିଶୀକୁ ନେଇ କାର୍ଯ୍ୟକ୍ରମ ଶୁଣାଛୁ ଆମ କେନ୍ଦ୍ରରୁ।

ଆକାଶବାଣୀ ପ୍ରେମପୁର ଶ୍ରୋତାବନ୍ଧୁ ସୌମ୍ୟ ଷ୍ଟୁଡ଼ିଓ ଘରେ 7:40 ଆପଣମାନେ ଶୁଣୁଥିଲେ ଛାନ୍ଦ ଚମ୍ପୁ ଓଡ଼ିଶୀ। ଆସନ୍ତୁ ଶୁଣିବା ପରବର୍ତ୍ତୀ କାର୍ଯ୍ୟକ୍ରମ।

0: ଆକାଶବାଣୀ ବ୍ରହ୍ମପୁର ଶ୍ରୋତା ବନ୍ଧୁ, ମୋତେ ଲାଗୁଛି ନିହାତି ଆପଣଙ୍କୁ ଆମର ହିନ୍ଦୀ ଚଳଚ୍ଚିତ୍ର ଗୀତ ବହୁତ ଭଲ ଲାଗିଥିବ। ଆସନ୍ତୁ ଶୁଣିବା ପରବର୍ତ୍ତୀ କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ।
1: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏକଦମ ସିମ୍ପଲ, ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷ ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: टेलीलॉ के माध्यम से न सिर्फ घर बैठे मुफ्त कानूनी सहाय ले सकते हैं बल्कि अनुभवी वकीलों से कोर्ट में कानूनी सहायता भी पा सकते हैं।
5: तो डाउनलोड करें आज ही टेलीलॉ फॉर सिटीजंस मोबाइल ऐप अथवा लॉगिन करें www.tele-law.in या अपने नजदीकी सीएससी सेंटर से संपर्क करें। न्याय विभाग, भारत सरकार द्वारा जनहित में जारी।

0: ମାଟରେ ସମୃଦ୍ଧି ଆଣନ୍ତୁ।
1: ଇକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା କିଛି ସୁଗମ ସଙ୍ଗୀତ ଯାହା ଆପଣଙ୍କୁ ଖୁବ୍ ଭଲ ଲାଗେ। ଚାଲନ୍ତୁ ଶୁଣିବା ପ୍ରଥମ ସଙ୍ଗୀତ, ଶୁଣାଉଛୁ ଆପଣଙ୍କୁ, ଶୁଣନ୍ତୁ।

ଶ୍ରୋତାବନ୍ଧୁ ଶୁଣିଲେ ସୁଗମା ସଙ୍ଗୀତ ତୁମେ ଦିନେ ଜୀବ ଚାଲି। କଣ୍ଠନ କରିଥିଲେ ଇଶ୍ରୀ ଦାସ ଓ ପ୍ରଦୀପ କୁମାର ଦାସ। ଓ ଗୌରୀ ତଳାଇଙ୍କ ରଚନାରେ ଶୁଣିଲେ ଏହି ଗୀତଟି। ଆସନ୍ତୁ ଶୁଣିବା ପରବର୍ତ୍ତୀ ସୁଗମ ସଙ୍ଗୀତ। ଶୁଣାଉଛୁ, ଶୁଣନ୍ତୁ।

ସତରେ ବନ୍ଧୁ, ବେଳେବେଳେ ମନ ଚାହେଁ ଏମିତିକା ମଣିଷଟି ଆମକୁ ମିଳୁ ଯାହାକୁ ଆମେ ଦୁଃଖ ବି ଭାଗ କରିପାରିବା, ତା ସହ ସୁଖ ବି। ଆସନ୍ତୁ ଶୁଣିବା ଆଜିର ସୁଗମ ସଙ୍ଗୀତର ଶେଷ ଗୀତ, ଶୁଣାଉଛୁ ଆପଣଙ୍କୁ, ଶୁଣନ୍ତୁ।

ଆକାଶମୀ ବ୍ରହ୍ମପୁର ଶ୍ରୋତାବନ୍ଧୁ ଏଥିଯାଏ ଶୁଣୁଥିଲେ ସୁଗମ ସଙ୍ଗୀତ ଶୁଣାଇଲୁ ଆମ କେନ୍ଦ୍ରରୁ। ପରବର୍ତ୍ତୀ ମୁହୂର୍ତ୍ତରେ ଶୁଣନ୍ତୁ ବିବିଧ ଭାରତୀ ଶୁଣାଇବୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ।

ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର। ଉପସ୍ଥାପନାରେ ଅଛନ୍ତି ଧରିତ୍ରୀ ସାହୁ। ଆଜି ଆପଣମାନେ ଶୁଣିବେ ମାଢ଼ିର ଯତ୍ନ।

0: ପାରନ୍ତି। ପ୍ରଥମେ ଆମେ ଶ୍ରୋତା ବନ୍ଧୁମାନଙ୍କୁ ଜଣେଇବା ଯେ ମାଢ଼ି ରୋଗ ପ୍ରକୃତରେ କେମିତି ହୁଏ ଆଉ କାହିଁକି ହୁଏ।
1: ଦେଖନ୍ତୁ, ମାଢ଼ିଟା ହେଉଛି ଦାନ୍ତର ମୂଳ। ସେଇ ମୂଳରେ ମାଢ଼ିଟାରେ କିଛିଟା ଗମ୍ସ, ମାଂସଟା ଯେଉଁଟା ଆମକୁ ଗୋଲାପୀ ରଙ୍ଗର ଦେଖାଯାଏ ସେଇଟା ମାଂସ, ତା ଭିତରେ ଅଛି ହାଡ଼ ଏବଂ ସେଥିରେ ସେଇ ମାଂସ ଓ ହାଡ଼ ମିଶିକିରି ସେଟାକୁ କୁହାଯାଏ ମାଢ଼ି। ଆଉ ମାଢ଼ିଟା ବେଳେବେଳେ କ'ଣ ହୁଏ, କିଛି ଯଦି ଆମେ ଯତ୍ନ ନେବା ସେ ମାଢ଼ିଟା ଇନଫେକ୍ସନ୍ ହେଇଯାଏ। ମାଢ଼ି ଯଦି ଇନଫେକ୍ସନ୍ ହେଲା ତାହେଲେ ସେ ମାଢ଼ିଟା ଦୁର୍ବଳ ହେଇଯାଏ। ମାଢ଼ି ଦୁର୍ବଳ ହେଲା ମାନେ ଦାନ୍ତ ଗୁଡ଼ିକ ହଲିବା, ଦାନ୍ତରୁ ରକ୍ତ ବାହାରିବା, ଏଇସବୁ ଲକ୍ଷଣ ଦେଖାଯାଏ। ତେଣୁ ମାଢ଼ିର ରୋଗ କିଛି ମାନେ ସଡନ୍ଲି ନ ହେଇକିରି ମାଢ଼ି ରୋଗଟା ବହୁତ ସ୍ଲୋଲି ଷ୍ଟାର୍ଟ ହୁଏ। ଆମେ ବହୁତ ସମୟରେ ତାକୁ ନେଗ୍ଲେକ୍ଟ କରିଦେଉ, ଆମେ ଜାଣିପାରୁନା ଏଇ ମାଢ଼ି ରୋଗ ହେଇଛି ବୋଲି। ଯେମିତି ଆମର କୌଣସି ଗୋଟେ ଦେହରେ କିଛି ଗୋଟେ ଘା ହେଲା, ସେ ଘାଟା କେଉଁପରି ଦେଖାଯିବ, ସେଥିରେ ଲାଲ ହେଇପାରେ, ସେଟା ଫୁଲିପାରେ, ସେମିତି ମାଢ଼ିରୁ ବି ମାଢ଼ିଟା ଫୁଲିପାରେ ଏବଂ ମାଢ଼ିରୁ ରକ୍ତ ବାହାରିପାରେ।
0: ଆମେ ଏବେ ଗୋଟେ ପ୍ରଶ୍ନ କରିବା ଯେ ମାଢ଼ି ରୋଗ ଆମେ ଜାଣିବା କିପରି, ତାର କଣ ଲକ୍ଷଣ ଦେଖିଲେ ଆମେ ଜାଣିବା ଯେ ମାଢ଼ି ରୋଗ ହେଇଛି, ଆଉ ଆମେ ମାଢ଼ି ରୋଗ ସ୍ପେଶାଲିଷ୍ଟ ପାଖକୁ ଯିବା।
1: ହଁ, ଦେଖନ୍ତୁ, ମାଢ଼ିଟା ସାମାନ୍ୟ ମାଢ଼ି ଆମେ ସମସ୍ତେ ଦେଖିଛେ, ପିଙ୍କ କଲର୍ ଥିବ, ଟାଣ ଥିବ, ତାକୁ ଯଦି ଆମେ ଟିକେ ଚିପିବା ତାହେଲେ ସେଥିରୁ କିଛି ରକ୍ତ ବାହାରୁନଥିବ, ଦୁର୍ଗନ୍ଧ ଆସୁନଥିବ। କିନ୍ତୁ ଯେତେବେଳେ ମାଢ଼ି ରୋଗ ଆରମ୍ଭ ହୁଏ ସେତେବେଳେ ତାର କିଛିଟା ଲକ୍ଷଣ ଥାଏ। ସେ ଲକ୍ଷଣ ଗୁଡ଼ିକ ହେଲା, ମାଢ଼ିଟା ଫାଷ୍ଟ ଫୁଲିଯାଏ, ମାଢ଼ିଟା ଫୁଲିଯାଏ ଏବଂ ମାଢ଼ିଟାରେ ଦରଦ ହେବା ଷ୍ଟାର୍ଟ ହେଇଯାଏ, ଏବଂ ସେ ମାଢ଼ିକୁ ଆମେ ଯଦି ଟିକେ ଦବେଇବା ତାହେଲେ ସେଥିରୁ ରକ୍ତ ଆସିବା, ରକ୍ତ ବାହାରେ।
0: କିମ୍ବା
1: କାରଣଟା ହେଲା, ମାଢ଼ି ଆଉ ଦାନ୍ତ ମଝିରେ ସେଥିରେ ଗୋଟେ ପକେଟ୍ ଫର୍ମେସନ୍ ହେଇଯାଏ। ଯେତେବେଳେ ମାଢ଼ି ରୋଗ ଆରମ୍ଭ ହୁଏ ସେତେବେଳେ ତାହା ସେଥିରେ ବ୍ୟାକ୍ଟେରିଆ ଡିପୋଜିସନ୍ ଷ୍ଟାର୍ଟ ହୁଏ। ବ୍ୟାକ୍ଟେରିଆଟା ଯେତେବେଳେ ଡିପୋଜିଟ୍ ହୁଏ ତାକୁ ଆମେ ପ୍ଲାକ୍, ଡେଣ୍ଟାଲ୍ ପ୍ଲାକ୍ କହୁ। ଡେଣ୍ଟାଲ୍ ପ୍ଲାକ୍ଟା କ'ଣ ହୁଏ, ଇନିସିଆଲ୍ ଷ୍ଟେଜ୍ରେ, ପ୍ରଥମ ଷ୍ଟେଜ୍ରେ ପ୍ଲାକ୍ ଫର୍ମେସନ୍ ହୁଏ। ସେହି ସମୟରେ ସେ ପ୍ଲାକ୍ଟା ବଢ଼ି ବଢ଼ି ତାହା କାଲକୁଲସ୍ରେ କନ୍ଭର୍ଟ ହେଇଯାଏ, କାଲକୁଲସ୍ରେ ଚେଞ୍ଜ ହେଇଯାଏ। ଏବଂ ସେଇ ପ୍ଲାକ୍ ଓ କାଲକୁଲସ୍ ଯେତେବେଳେ ମାଢ଼ି ଆଉ ଦାନ୍ତ ମଝିରେ ଡିପୋଜିସନ୍ ଷ୍ଟାର୍ଟ ହୁଏ ସେତେବେଳେ ମାଢ଼ିରେ ପକେଟ୍ ଫର୍ମେସନ୍, ପକେଟ୍ ମାନେ ସେ ଭିତରେ ଗୋଟେ ପକେଟ୍ ମାନେ ଗୋଟେ ଖାଲ ହେଇଯାଏ, କିଛିଟା ଗୋଟେ ସେ ମାଢ଼ି ଆଉ ଦାନ୍ତ ମଝିରେ ଗୋଟେ ଗେପ୍ ଆସିଯାଏ, ଯୋଉ ଗେପ୍ରେ ବ୍ୟାକ୍ଟେରିଆ ଡେଭଲପ୍ କରେ। ସେ ବ୍ୟାକ୍ଟେରିଆ
0: କାରଣ ହେଇପାରେ କି ବ୍ରଶ ଠିକରେ ନ କରିଲେ ବା କିଛି
1: ବ୍ରଶ ଠିକରେ ନ କଲେ, ମାଢ଼ିର ଯତ୍ନ ଭିତରେ ଆପଣ ଖାଇସାରିବା ପରେ ଯଦି ଆମେ ପାଟିକୁ କୁଳି କରୁନେ, କିଛିଟା ମାଢ଼ି ରୋଗ ହେରିଡିଟାରୀ ବି ଅଛି। ଏବଂ ମୋଷ୍ଟଲି ମାଢ଼ି ରୋଗ ଯାକ ଆମର ଯତ୍ନ, ଆମେ ଯତ୍ନ ନ ନେବା ଯଦି ତାହେଲେ ମାଢ଼ି ରୋଗର ବଢ଼ିବାର ସମ୍ଭାବନା ଥାଏ।
0: ମାଢ଼ି ରୋଗ ମାନେ ଯଦି ଆମେ ପାଟିକୁ ଯଦି ଠିକ ଭାବରେ ଯତ୍ନ ନେବା ତାହେଲେ ଆମେ ମାଢ଼ିର ବି ଯତ୍ନ ନେଇପାରିବା।
1: ମୁଁ ତାକୁ ଆଉ ଭଲ ଭାବେ କହିବି, ମାଢ଼ିର ଯତ୍ନ ନେବା ହିଁ ପାଟିର ଦାନ୍ତର ଯତ୍ନ ନେବା।
0: ଆଜ୍ଞା, ମାନେ ଆମେ ସବୁବେଳେ ଗୁରୁତ୍ୱ ଦଉଛୁ ଦାନ୍ତକୁ, କିନ୍ତୁ ମାଢ଼ିକୁ ଆମେ ଏତେ ଗୁରୁତ୍ୱ ଦଉ, ମାନେ ଆପଣଙ୍କଠୁ ଆମେ ଜାଣିଲୁ ଯେ ଆମର ଲକ୍ଷ ଲକ୍ଷ ଶ୍ରୋତା ମଧ୍ୟ ଶୁଣୁଥିବେ ଯୋଉମାନେ କି ଦାନ୍ତକୁ ଗୁରୁତ୍ୱ ଦଉଥିଲେ, ବର୍ତ୍ତମାନ ମାଢ଼ିକୁ ଗୁରୁତ୍ୱ ଦେବା ଆରମ୍ଭ କରିବେ, ମାନେ ନିହାତି ଦେବା ଆରମ୍ଭ କଲେ, ଯେହେତୁ ମାଢ଼ି ସହିତ ଆମର ଦାନ୍ତର ମାନେ କନେକ୍ସନଟା ରହିଛି, ତ ଏଇ ମାଢ଼ିର ଯତ୍ନ ନେବା ପାଇଁ ହେଲେ ଆମେ କଣ କଣ ସବୁ ପ୍ରିକସନ୍ସ ବା ପ୍ରତିକାର ଗ୍ରହଣ କରିବାକୁ ପଡିବ।
1: ଦେଖନ୍ତୁ, ମାଢ଼ି ରୋଗ ହେଲା ଦୁଇ ପ୍ରକାର ମେଡିକାଲ ଟର୍ମସ୍, ଗୋଟେ ହେଲା ଜିଞ୍ଜିଭାଇଟିସ୍, ଗୋଟେ ହେଲା ପେରିଓଡୋନାଇଟିସ୍। ଜିଞ୍ଜିଭାଇଟିସ୍ଟା ହେଲା କେବଳ ମାଢ଼ି ରୋଗ, ଜିଞ୍ଜିଭାଇଟିସ୍ଟା ଆମର ସମ୍ପୂର୍ଣ୍ଣ ଭାବେ ଠିକ୍ ହେଇପାରିବ। ଯଦି ଆମେ ଜିଞ୍ଜିଭାଇଟିସ୍କୁ ତାକୁ ପ୍ରଥମ ଷ୍ଟେଜ୍ରେ ଯଦି ଆମେ ତାର ଟ୍ରିଟମେଣ୍ଟ ନ କରେ ତାହା ପେରିଓଡୋନାଇଟିସ୍ରେ ଚେଞ୍ଜ ହେଇଯିବ।
0: ଜିଞ୍ଜିଭାଇଟିସ୍ର ମାନେ ତାର କ'ଣ ଲକ୍ଷଣ?
1: କେବଳ ଜିଞ୍ଜିଭାଇଟିସ୍ ମାଢ଼ିର ଫୁଲିବା, ମାଢ଼ିରୁ ରକ୍ତ ବାହାରିବା, ମାଢ଼ି କେବଳ ମାଢ଼ିର ମାଂସ ପାର୍ଟଟାର ମାଂସ ଭାଗଟା ଯେତେବେଳେ ଫୁଲିଯାଏ ସେଟାକୁ ଜିଞ୍ଜିଭାଇଟିସ୍
0: କହନ୍ତି।
1: ଥଣ୍ଡା ଯୋଗୁଁ ସେଟା ବହୁତ ଜଣ ଆସୋସିଏଟ୍ ମାନେ କମ୍ପ୍ଲେନ୍ କରନ୍ତି, ଥଣ୍ଡା ମାଢ଼ି ଫୁଲିଗଲା, ଥଣ୍ଡାରେ ଇମ୍ୟୁନିଟି କମିବା ଯୋଗୁଁ, ଦେହର ପ୍ରତିରୋଧକ ଶକ୍ତି କମିବା ଯୋଗୁଁ ସେଟା ହୁଏ। ଥଣ୍ଡା ଯୋଗୁଁ ହୁଏ ନଥିଲା ସେଟା, ଥଣ୍ଡା ଯୋଗୁଁ ନାହିଁ, ସେଥିରେ ଯେହେତୁ ବ୍ୟାକ୍ଟେରିଆ ଅଲରେଡି ଥିଲା କିମ୍ବା କିଛି ଗୋଟେ କାରଣ ଥିଲା, ଥଣ୍ଡାରେ ଇମ୍ୟୁନିଟି ଦେହର କମିଗଲା, ସେଥିପାଇଁ ସେଟା ଜଣାପଡ଼ିଲା ମେନ୍ ହେଲା, କାରଣ ହେଲା ବ୍ୟାକ୍ଟେରିଆ।
0: ତାହେଲେ ଆମେ ତ ମୁଁ କ'ଣ ଆମର ଶ୍ରୋତା ବନ୍ଧୁମାନେ ମଧ୍ୟ ଜାଣିଥିବେ ଯେ ଥଣ୍ଡା ଯୋଗୁଁ ହିଁ ମାଢ଼ିରେ ଫୁଲୁଛି, ମାଢ଼ିରେ ଦରଜ ହେଉଛି।
1: ଥଣ୍ଡାଟା ହେଲା ଗୋଟେ ଏଗ୍ରାଭେଟିଂ ଫ୍ୟାକ୍ଟର, କିନ୍ତୁ ଥଣ୍ଡା ଲାଗି ସେଟା ହେଲା ନାହିଁ, ମାନେ ଥଣ୍ଡା ହେଲେ ଜଣଙ୍କ ମାଢ଼ି କେବେ ଫୁଲିବନି, ଗୋଟେ ନିରୋଗ ରୋଗୀର ନିରୋଗ ମାଢ଼ି କେବେ ବି ଥଣ୍ଡା ହେଲେ ଫୁଲିବନି, ସେଥିରେ ବ୍ୟାକ୍ଟେରିଆ ଥିଲେ ହିଁ ତାହା ବ୍ୟାକ୍ଟେରିଆଟା ସୁତ ଭାବରେ ଥିଲା, ଥଣ୍ଡା ହେବାରୁ ସେଟା ଏଗ୍ରାଭେଟ୍ ହେଇଗଲା।
0: ଯେତେବେଳେ ଜିଞ୍ଜିଭାଇଟିସ୍ ବା ଆମର ମାଢ଼ି ଫୁଲୁଛି ବୋଲି କୁହାହଉଛି, ତ ଶ୍ରୋତା ବନ୍ଧୁମାନେ ଯୋଉମାନେ ଅଛନ୍ତି ସେମାନେ କ'ଣ କରିବା ଆବଶ୍ୟକ ସେତେବେଳେ?
1: ସେତେବେଳେ ସେମାନେ କିଛିଟା ମୁଁ ତ କହିବି ଡାକ୍ତରଙ୍କୁ ପରାମର୍ଶ କରିକିରି, ସେ ଭିତରେ ଡେଣ୍ଟାଲ ପକେଟ୍ ଅଛି ନା ନାହିଁ ଚେକ୍ କରିକିରି, କାହିଁକି ଫୁଲିଥିଲା ସେଟାକୁ ଚେକ୍ କରିଦେବାଟା ବେଟର ହବ।
0: ଆମର ପ୍ରତି ଡାକ୍ତରଙ୍କ ସହିତ ଯଦି ଆମେ ମାନେ ଯେକୌଣସି ରୋଗର ବିଶେଷଜ୍ଞଙ୍କ ସହିତ ଯଦି କିଛି ନା କିଛି ଆମେ ହଠାତ୍ ପରାମର୍ଶ କରିଦେବା, ଖୁବ୍ ଶୀଘ୍ର ପରାମର୍ଶ କରିଦେବା, ତାହେଲେ ଆମେ ପ୍ରତ୍ୟେକ ରୋଗର ନିରାକରଣ କରିପାରିବା।
1: ମାନେ ଆପଣ ଯେତେ ଶୀଘ୍ର କରିବେ ସେତେ ଆପଣ କମ୍ ଖର୍ଚ୍ଚରେ ହେଇଯିବ ଏବଂ କମ୍ ମେଡିସିନ୍ରେ ହେଇଯିବ, କମ୍ କଷ୍ଟରେ ହେଇଯିବ, ଯେତେ ଶୀଘ୍ର ଆମେ ଯଦି ଡାକ୍ତର ସହିତ

0: ଯେକୌଣସି ରୋଗର କାରଣ ନିରାକରଣ ଜାଣିବା ପାଇଁ ଆମେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା
1: ବେଟର। ଆମେ ଯଦି ମାଢି ରୋଗ ପେରିଓଡୋନ୍ଟାଇଟିସ୍ ମୁଁ ଯେଉଁଟା ଆପଣଙ୍କୁ କହିଲି ସେ ଆପଣଙ୍କର ସମ୍ପୂର୍ଣ୍ଣ ଭାବେ କ୍ୟୁର ହେଇପାରିବ, କିନ୍ତୁ ଯଦି ଆମେ ତାକୁ ହେଳା କରୁଛେ ତା ପେରିଓଡୋନ୍ଟାଇଟିସ୍ ଜିଞ୍ଜିଭାଇଟିସ୍ ରୁ ପେରିଓଡୋନ୍ଟାଇଟିସ୍ କୁ କନଭର୍ଟ ହେଇଯିବ।
0: ତ ଜିଞ୍ଜିଭାଇଟିସ୍ ଆମେ ଜାଣିଲେ ଯେ ମାଢି ଫୁଲୁଛି ବା ଥଣ୍ଡା ଯୋଗୁଁ ସେଟା ହଉନି, ବ୍ୟାକ୍ଟେରିଆ ଯୋଗୁଁ ହଉଛି, ତାପରେ ଯେତେବେଳେ କନଭର୍ଟ ହେଇଯାଉଛି ଅବହେଳା ଯଦି କରୁଛୁ ପେରିଓଡୋନ୍ଟାଇଟିସ୍ ରେ, ତାହେଲେ ତାହାର କଣ ଲକ୍ଷଣ ଆଉ ତାହାର କାରଣ କଣ?
1: ସେଟା ଆପଣଙ୍କର ଆଡଭାନ୍ସ ଷ୍ଟେଜ୍ ହେଇଥାଏ, ସେଥିରେ ଆପଣଙ୍କର ଦାନ୍ତ ମାଢି ଭିତରେ ଯୋଉ ହାଡ ଅଛି ହାଡ କ୍ଷୟ ହବା ଷ୍ଟାର୍ଟ ହେଇଯାଏ।
0: ଆମର ଗୋଟେ କଲ୍ ଆସିଲାଣି, ଗ୍ରହଣ କରିବା। ହ୍ୟାଲୋ
2: ନମସ୍କାର, ଆକାଶ ପାଇଁ ବ୍ରହ୍ମପୁର।
0: ଆଜ୍ଞା ନମସ୍କାର, ସ୍ୱାଗତ କରୁଛୁ ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ।
2: ଆଜ୍ଞା ଧନ୍ୟବାଦ, ମୁଁ ଲୋଚାପଡ଼ାରୁ ସ୍ମିତା ପାତ୍ର କହୁଥିଲି।
0: ଆଜ୍ଞା ଆମର ଆଗରେ ଅଛନ୍ତି ଆମର ମାଢି ରୋଗ ବିଶେଷଜ୍ଞ ଡାକ୍ତର ବିଭୁକେଶ ପାଣିଗ୍ରାହୀ, କଣ ପ୍ରଶ୍ନ ଅଛି ଆପଣ
2: ପଚାରନ୍ତୁ।
1: ନମସ୍କାର। ନମସ୍କାର ମ୍ୟାଡମ।
2: ସାର୍ ମୋର ଗୋଟେ ପ୍ରଶ୍ନ ଥିଲା, ଯେତେବେଳେ ମାନେ କିଛି ଗୋଟେ ଆବାଜ ହୁଏ, ଯେମିତି ଲୁହା ଜିନିଷ କିଛି ଟାଣିଲା ବେଳେ ଛୁଟିଲା ବେଳେ ଦାନ୍ତ ସବୁ ସଢିଯାଏ,
1: ମାଢି ଭିତରେ ଆପଣଙ୍କର ଯାହା ଶିରା ପ୍ରଶିରା ଦାନ୍ତକୁ କନେକ୍ସନ ଅଛି ସେ ସବୁ ମାଢି ଭିତରେ ଅଛି, ସେଟା ଆପଣଙ୍କୁ ଫିଲ୍ ହୁଏ ମାଢି ରୋଗ ଅଛି, ମାଢି ରୋଗ ନୁହେଁ, ଦାନ୍ତର ସେନ୍ସେସନ ହେଇଛି, ଦାନ୍ତର ଇନାମେଲ ଆଉ ଡେଣ୍ଟିନ ଯଦି କିଛିଟା ସରିଯାଇଥିବ କ୍ଷୟ ହେଇଯାଇଥିବ ତାହେଲେ ୟୁଜୁଆଲି ଏ ପ୍ରକାର ପ୍ରୋବ୍ଲେମ ହୁଏ।
0: ଯଦି ମାଢି ବି ଦରଜ ହଉଛି ତାହେଲେ ଆପଣ ନିକଟସ୍ଥ ଦାନ୍ତ ମାଢି ରୋଗ ବିଶେଷଜ୍ଞଙ୍କ ସହିତ ଆପଣ ପରାମର୍ଶ କରିପାରିବେ।
1: ସେତେବେଳେ ଦାନ୍ତ ହଲିବା ଷ୍ଟାର୍ଟ କରେ,
0: ମାଢିରେ ମଧ୍ୟ ଆମର ହାଡ ରହିଥାଏ,
1: ମାଢିଟା ମାଂସ ହାଡ ଦିଟା ଭାଗ
0: ମିଶିକି
1: ସେଟା ହେଲା ମାଢି, ହେଲେ ତାର ଯେତେବେଳେ ମାଢିର ଉପର ମାଂସ ଭାଗଟାରେ ଆମର ପ୍ରାୟ ଜିଞ୍ଜିଭାଇଟିସ୍ ହେଇଥାଏ, ଯେତେବେଳେ ତା ହାଡକୁ ଯେତେବେଳେ ଆସିଯାଏ।
0: ଗୋଟେ କଲ୍ ଆମେ ଗ୍ରହଣ କରିବା ଏବେ। ହ୍ୟାଲୋ
3: ହ୍ୟାଲୋ
0: ନମସ୍କାର ମ୍ୟାଡମ, ସ୍ୱାଗତ କରୁଛୁ ହେଲୋ ଡକ୍ଟର କାର୍ଯ୍ୟକ୍ରମକୁ। ଆମ ଘରେ ବସିଛନ୍ତି ମାଢି ରୋଗ ବିଶେଷଜ୍ଞ ଡକ୍ଟର ବିଭୁକେଶ ପାଣିଗ୍ରାହୀ।
3: ସାର୍ ନମସ୍କାର।
1: ନମସ୍କାର ମ୍ୟାଡମ।
3: ସାର୍ ଟିକେ ମୋର ପ୍ରଶ୍ନ ହଉଛି,
1: ଆଜ୍ଞା
3: ମୋର କଣ ଟିକେ ବି ଖାଇଲେ ଯଦି ଟିକେ ଥଣ୍ଡା ହଉ ବା ଗରମ ହଉ, ମୋର ମାଢିର ଉପର ଉପର ମାଢି ହଉ ତଳ ଉପର ମାଢି ହଉ ଏତେ ପେନ୍ ହଉଛି ଯେ
1: ଯଦି ଆପଣଙ୍କୁ ଦେଖିବାକୁ ପଡିବ ଆପଣଙ୍କ ଦାନ୍ତରେ କିଛି କେରିସ ଅଛି କି, ଦାନ୍ତ ଭିତରେ ବେଳେ ବେଳେ କଣ ଦି ଦାନ୍ତ ମଝିରେ ଆମେ ଯୋଉଟାକୁ ଇଣ୍ଟର ଡେଣ୍ଟାଲ ସ୍ପେସ କହୁ, ସେଟା ଆପଣ ଖାଲି ଆଖିରେ ଆପଣ ନର୍ମାଲ ଦର୍ପଣରେ କିମ୍ବା ଖାଲିରେ ପାଟି ଭିତରେ ଦେଖା ୟୁଜୁଆଲି ଜାଣିପାରିବେନି, ସେଥିରେ କିଛି କେରିସ ହେଇଯାଇଥାଏ, ଯଦି କେରିସ ହେଇଯାଇଥାଏ ତାହେଲେ ଖାଇବା ଜିନିଷ ସେ ଭିତରେ ବାଜିଲା ଥଣ୍ଡା କିମ୍ବା ଗରମ ତାହେଲେ ଆପଣଙ୍କୁ କଷ୍ଟ ହବ। ଦାନ୍ତ ଯଦି ଆପଣ ବ୍ରସିଂ କରିବି କିମ୍ବା କୌଣସି ବି କାରଣ କ୍ଷୟ ହେଇଯାଇଥିବ ତାହେଲେ ସେ ଜାଗାରେ ଦାନ୍ତ ସେନ୍ସିଟିଭ ହେଇଯାଏ, ସେନ୍ସିଟିଭ ହେଇଯାଏ ବୋଲି ଆପଣ କେମିତି ଯାଇ ଖାଇଲା ବେଳେ ଆପଣ ଥଣ୍ଡା ଗରମ କିଛିଟା ବି ଯଦି ଖାଇବେ ତାହେଲେ ଦାନ୍ତ ବିନ୍ଧିବ।
0: ତାଙ୍କର ପ୍ରଶ୍ନ ଥିଲା ଉପର ମାଢି ଆଉ ତଳ ମାଢି ଖାଇଲା ବେଳେ କାଟୁଛି,
1: କାରଣ ହେଲା ଡେଫିନେଟଲି ମ୍ୟାଡମର ଦିଟା ଜିନିଷ ହବାର ସମ୍ଭାବନା ଅଛି, ଏଇ ଦୁଇ ଦାନ୍ତ ମଝିରେ କୋଉଠି କେରି ଖାଇପାରେ କିମ୍ବା ଦାନ୍ତ ଯାକ ସରି ଯାଇଥିବ, ସରିକି କ୍ଷୟ ହେଇଯିବ, ଆକ୍ଚୁଆଲି ମାଢିରେ କାଟିଲେ ସେନ୍ସେସନଟା ରେଡିଏଟ୍ କରେ, ସେଟାକୁ ମାଢିଟା କାଟିଲା ଭଳି ଲାଗେ ଏକ। ଦୁଇ ହେଲା ଯଦି ଆପଣଙ୍କ କୌଣସି ଦାନ୍ତରେ ଇନଫେକ୍ସନ ଥିବ ତାହେଲେ ବି ବେଳେବେଳେ ଆମେ ଖାଇଲା ବେଳେ ଦାନ୍ତ ବିନ୍ଧା କରେ ପ୍ରଥମେ ତାର ଏବେ ତ ପ୍ରିଭେନ୍ସନ ଆଉ ପ୍ରିକସନ ଷ୍ଟେଜରେ ନାହିଁ, କାରଣ ଆପଣ ଅଲରେଡି କାଟୁଛି ତାହେଲେ ଏବେ ଆପଣଙ୍କର ହେଲା ଡାଇଗ୍ନୋସିସ୍ ଷ୍ଟେଜ, କାହିଁକି କାଟୁଛି ଆମକୁ ଜାଣିବାକୁ ପଡିବ। ସେକେଣ୍ଡ କଥା ହେଲା

0: ବ୍ରସିଂ କରିବେ ପ୍ରପର ୱେରେ ବ୍ରସିଂ ଭାବନ୍ତି ପ୍ରପର ବ୍ରସିଂ ମାନେ ଆମେ ହାର୍ଡ ବ୍ରସ୍ ଧରିବା କି କିଛି ଗୋଟେ ବ୍ରସ୍ଟେ ଧରିକି ତାକୁ ବ୍ରସ୍ କରିଦେଲେ ବ୍ରସିଂ ହେଲା, କିନ୍ତୁ ଆକ୍ଚୁଆଲି ସେଟା ପ୍ରପର ବ୍ରସିଂ ନୁହେଁ। ପ୍ରପର ବ୍ରସିଂ ମାନେ ଆପଣ ଏନି ସଫ୍ଟ ବ୍ରସ୍ ବି ନେଇପାରିବେ, କିନ୍ତୁ ଦାନ୍ତକୁ 45 ଡିଗ୍ରୀ 45 ଡିଗ୍ରୀରେ ଆପଣ ଦାନ୍ତକୁ ଉପର ତଳ କରି ବ୍ରସ୍ କରିବେ ଆଉ ଆପଣ ଟୋଟାଲି 20 ଥର ଗୋଟେ ସେଗମେଣ୍ଟକୁ କରିବେ। 2 ମିନିଟ୍ ଭିତରେ ଟୋଟାଲି ବ୍ରସ୍ କରିବେ, ପୁରା ପାଟିଟା 2 ମିନିଟ୍ ଭିତରେ କରିବେ। ଅଧିକ ବ୍ରସ୍ କରିବା ବି ଦାନ୍ତ ପାଇଁ ଠିକ ନାହିଁ।
1: ଶୁଣିଲେ ଭଉଣୀ, ବହୁତ ବହୁତ ଧନ୍ୟବାଦ, ନମସ୍କାର। ଆପଣ ଯୋଉ କହିଲେ ମାନେ 2 ମିନିଟ୍ ହିଁ ବ୍ରସ୍ କରିବେ,
0: 2 ମିନିଟ୍
1: ଭିତରେ କଲେ ଭଲ। ଅଧିକା ଆମେ କେଜ ଆଉ କଲ୍ ଆସିଯାଇଛି। ହ୍ୟାଲୋ, ନମସ୍କାର ଆଜ୍ଞା।
2: ନମସ୍କାର,
1: ସ୍ୱାଗତ କରୁଛୁ ଆମର ହେଲ୍ଥ ଡକ୍ଟର କାର୍ଯ୍ୟକ୍ରମକୁ। ଆମ ଆଗରେ ଅଛନ୍ତି ମାଳି ରୋଗ ବିଶେଷଜ୍ଞ ଡକ୍ଟର ବିଭୁକେ ପାଣିଗ୍ରାହୀ, ଆପଣ ପ୍ରଶ୍ନ ପଚାରନ୍ତୁ।
2: ସାର୍ ନମସ୍କାର।
0: ନମସ୍କାର ମ୍ୟାଡମ୍,
2: ମୋର ପ୍ରଶ୍ନ ହେଲା କି ଯୋଉ ଛୋଟ ଛୁଆ ଜନ୍ମ ହଉଛନ୍ତି, ଦାନ୍ତ ମାନେ ହବା ପୂର୍ବରୁ ଯୋଉ ତାଙ୍କର ମାଢିଟା କେମିତି ଆମେ ମାନେ ଶୁଣିବା, ଯେହେତୁ ଆମେ ତାଙ୍କୁ ଦଉଛୁ ଚୋବେଇବା ପାଇଁ କିଛି ଫଳମୂଳ ଯେତେବେଳେ ଇଏ ହଉଛୁ ବୋଲି ଦାନ୍ତ ଉଠିବା ପୂର୍ବରୁ,
0: ସେତେବେଳେ ତ ମାଢିଟା ବହୁତ ସଫ୍ଟ ଥାଏ ଏବଂ ଦାନ୍ତ ବି ଆସିନଥାଏ, ସେତେବେଳେ ଆପଣ ଗୋଟେ ହିଁ କାମ କରିବାଟା ଠିକ୍ ରହିବ। ଦାନ୍ତ ଯଦି ଅଛି ତାହେଲେ ଆପଣ ସେ ଦାନ୍ତ ଗୁଡ଼ିକୁ ଆଙ୍ଗୁଠିରେ କିମ୍ବା ତୁଳାରେ ସେ ଦାନ୍ତ ଗୁଡ଼ିକୁ ସଫା ରଖିବେ, ପୋଛିବେ। ଆଉ ମାଢିକୁ ବି ମାଢିରେ କୌଣସି ଖାଇବା ଡିପୋଜିସନ ବାୟୋ ମାନେ କିଛି ଗୋଟେ ଫିଲିମ ସେଥିରେ ଯେମିତି ଡିପୋଜିଟ୍ ନ ହୁଏ, ଖାଇବା ଜିନିଷ ସେଥିରେ ଲାଗିକି ନ ରହେ, ସେତିକି ହିଁ କରିପାରିବେ, କାରଣ ସେମାନେ ବହୁତ ସୂକ୍ଷ୍ମ ଥାଏ। ବ୍ରସ୍ ତ ଆମେ ଛୋଟ ଛୁଆ ମାନେ ୱିଥିନ୍ 1 ମନ୍ଥ ମାସେ ପୂର୍ବରୁ ଛୁଆଙ୍କୁ ତ ବ୍ରସ୍ କରିପାରିବାନି, ସେଥିରେ ଆପଣ ଆଙ୍ଗୁଠିରେ ହିଁ ମାଢିଟାକୁ ତୁଳାରେ କିମ୍ବା ପାଣିରେ ତାକୁ ସଫା ରଖିପାରିବେ।
1: ବହୁତ ବହୁତ ଧନ୍ୟବାଦ ଭଉଣୀ, ରହୁଛୁ, ନମସ୍କାର।

0: ହଁ ସାର୍, ମୁଁ କଣ କହୁଥିଲି, ଏବେ କିଛି ଦିନ ତଳେ ସାର୍ ମୋର ଗୋଟେ ଗାତ ଉପାଡ଼ିଥିଲି, ତ ତାପରେ ତାକୁ ଆଉ ମାନେ ମୁଁ ଆଉ ଗୋଟେ ଦାନ୍ତ ସେ ଜାଗାରେ ଲଗେଇନି, ତ ସେ ମାଢିଟା ଖାଲୁଆ ହେଇକି ଅଛି, ଉପର ଦାନ୍ତଟା ଯେହେତୁ ସବୁ ମାନେ ଦାନ୍ତ ଗୁଡା ଯୋଉ ଲେବଲରେ ଅଛି ସେ ଟିକେ ଦାନ୍ତ ଗୁଡା ଆସ୍ତା ଉନ୍ନୟ ରହିଛି, ଦାନ୍ତ ପ୍ରତିରୋପଣ କଲେ ହେଇପାରିବ?
1: ମୁଁ ତା ଉପରେ ଗୋଟେ ଭଲ ଜିନିଷଟା କହିବାକୁ ଚାହୁଁଛି, ଦେଖନ୍ତୁ ଆପଣ ଯୋଉ ଦାନ୍ତ ବାହାର କରିଦେଲେ ତାଦ୍ଵାରା ଆପଣ କ'ଣ କ'ଣ ଲସ୍ ହେଲା, ଏକ ତ ଆପଣ କାଟୁଥିଲା ବାହାର କରିଦେଲେ ଠିକ୍ ଅଛି, ମାନେ ହେଲା ସେଠି ଗୋଟେ ସ୍ପେସ୍ଟେ କ୍ରିଏଟ୍ ହେଇଗଲା, ଯେଉଁ ସ୍ପେସ୍ଟାକୁ ସାଇଡ୍ ଦାନ୍ତ ଯାକ ଧୀରେ ଧୀରେ ଡ୍ରିଫ୍ଟ କରିବ, ଘୁଞ୍ଚିଯିବ, ସୋ ଦ୍ୟାଟ୍ ଆପଣଙ୍କ ସେଇ ଯେଉଁ ସ୍ପେସ୍ ଅଛି ସେ ସ୍ପେସ୍ଟା ଅନ୍ୟ ଦାନ୍ତରେ କ୍ରିଏଟ୍ ହେଇଯିବ। ଆଉ ଦ୍ୱିତୀୟ କଥା ହେଲା, ସେ ଯେଉଁ ଜାଗାଟା ଆପଣ ଦାନ୍ତ ବାହାର କରିଦେଲେ ସେ ଜାଗାର ଉପରେ ଯେଉଁ ଦାନ୍ତଟା ଅଛି ସେଟା ଧୀରେ ଧୀରେ ତଳକୁ ଖସିଯିବ, ଫଳରେ ଆପଣ ଗୋଟେ ଦାନ୍ତ ବାହାର କଲେ କିନ୍ତୁ ଆପଣଙ୍କର ତିନିଟା ଜାଗାରେ ଆପଣଙ୍କର ମୁଁ ଆପଣଙ୍କ ପ୍ରୋବ୍ଲେମ୍ ଦେଖେଇଲିଣି। ଗୋଟେ ହେଲା ତା ସାଇଡ୍ ଦାନ୍ତ ସେ ଜାଗାକୁ ଆସିଯିବ, ତା ଉପର ଦାନ୍ତ ଯାକ ତଳକୁ ଖସିଯିବ, ମାଢି ବି ଟିକେ ବେଣ୍ଡ ହେଇଯାଏ ବେଳେବେଳେ, ଯଦି ଆମେ ଦାନ୍ତ କାଢ଼ିଦେଉ ସେଠି ବୋନ୍ ଶ୍ରିଙ୍କ କରିକିରି ଆପଣଙ୍କର ମାଢିଟା ବି ବେଣ୍ଡ ହେଇଯାଏ। ଆଉ ଗୋଟେ ବି ପ୍ରୋବ୍ଲେମ୍ ହେଇପାରେ, ସେଠି ଯେହେତୁ ମାଢିର ଆପଣ ଖାଇଲା ବେଳେ ସେ ମାଢିକୁ ସିଧା ଖାଦ୍ୟ ଜିନିଷ ବାଜିବ, ସେ ଜାଗାରେ ବି କିଛିଟା ଇଞ୍ଜୁରୀ ହେଇପାରେ। ମୁଁ ଆପଣଙ୍କୁ ସଜେଷ୍ଟ କରିବି ଦାନ୍ତ ସେଠି ପ୍ରତିରୋପଣ କରିଦିଅନ୍ତୁ। ଦାନ୍ତ ପ୍ରତିରୋପଣ ବହୁତ ପ୍ରକାର ଆସିଛି, ଆପଣଙ୍କର ଗୋଟେ ଦିନରେ ବି ହେଇପାରିବ। କ'ଣ ଆପଣ ଦେଖନ୍ତୁ, ଗୋଟେ ହେଲା ଆପଣଙ୍କର ରିମୁଭେବଲ ପ୍ରୋସ୍ଥେସିସ୍ କହନ୍ତି, ଯେଉଁଟାକି ଆପଣ କାଢ଼ିବେ ଲଗେଇବେ ସେଇଟା ଆପଣଙ୍କର ଗୋଟେ ଦୁଇ ଦିନରେ ହେଇଯାଇପାରିବ। ଆଉ ଗୋଟେ ଆପଣଙ୍କ ଆସିବ ଡେଣ୍ଟାଲ ବ୍ରିଜ୍ କହନ୍ତି, ଡେଣ୍ଟାଲ ବ୍ରିଜ୍ ମାନେ ଆପଣ ସାଇଡ୍ ଦୁଇଟା ଦାନ୍ତର ସପୋର୍ଟ ନେଇକି ସେଠି ଗୋଟେ ଦାନ୍ତ ଲାଗିପାରିବ, ସେଇଟା ୟୁଜୁଆଲି 1-3 days ଭିତରେ ହେଇଯାଏ। ଆଉ ଗୋଟେ ଆପଣଙ୍କର ଏବେ ଆସିଛି, ଯଦି ଆପଣ ହାଡ଼ ମଜବୁତ ଅଛି ସେ ଜାଗାରେ, ଆଉ ସେଠି ଆପଣ ଡେଣ୍ଟାଲ ଇମ୍ପ୍ଲାଣ୍ଟ ବି କରିପାରିବେ, ଯେଉଁଟା କିଛିଟା ସମୟ ଲାଗିପାରେ।
0: ସାର୍ ଯେହେତୁ ଆମେ ଟିକେ କମ୍ ଖର୍ଚ୍ଚରେ କରିବା, ତ କେତେ ଟଙ୍କା ଲାଗିବ ଦାନ୍ତ ପ୍ରତିରୋପଣ?
1: ଦାନ୍ତ ପ୍ରତିରୋପଣ କୋଉ ପ୍ରକାର କରିବେ ଆପଣଙ୍କର ସୁବିଧାକୁ ଯୋଉ ଜିନିଷ ହେଇପାରିବ,
2: ଆପଣଙ୍କର ଯଦି ଡାଇଗ୍ନୋସିସ୍ ଠିକ୍ ଆପଣ ଡାକ୍ତରଙ୍କ ସହ ପରାମର୍ଶ କଲେ, ଡାକ୍ତରଙ୍କ ସହିତ ପରାମର୍ଶ କରିଲେ ଆପଣ ଜାଣିପାରିବେ ଯେ କୋଉ ପ୍ରକାର ଦାନ୍ତ ସେଠି ବସାଯିବ ଆଉ କେତେ ଦିନ ଲାଗିବ।
1: ମ୍ୟାଡମ ଗୋଟେ ପର୍ଟିକୁଲାର ଯଦି ତାର କିଛି ଗୋଟେ ମୂଲ୍ୟ ଥାନ୍ତା ମୁଁ ଆପଣଙ୍କୁ କହିଥାନ୍ତି ହଁ ଏଇଟା କଲେ ଏଇଟା, ସେଇଟା ଆକ୍ଚୁଆଲି ଗୁଡ଼ା ଭେରାଇଟି ଅଛି ନା, ସେମିତି କେମିତି କହିପାରିବେ କ'ଣ
2: ଆପଣଙ୍କର ଡାଇଗ୍ନୋସିସ୍ କରିଲା ପରେ
1: ଆପଣଙ୍କ ମାଢି ଆପଣଙ୍କ କଣ୍ଡିସନକୁ ଦେଖିକି ଆପଣଙ୍କର ଡାକ୍ତର ଦାନ୍ତ ଡାକ୍ତର ଡିସାଇଡ୍ କରିବେ ସେ କ'ଣଟା ହେଇପାରିବ, ଆଉ ସେ ଆପଣଙ୍କୁ 3-4 ପ୍ରକାରର ଅପସନ୍ ଦେବେ, ଆପଣ ସେଥିରୁ ଚୁଜ୍ କରିପାରିବେ।
0: ହଁ ସାର୍, ଆଉ ଗୋଟେ କଥା ସାର୍, ଯେ ଦାନ୍ତର ମାନେ ମାଢିର ସୁରକ୍ଷା ପାଇଁ ଆମେ ପ୍ରତିଦିନ କ'ଣ କରିବାକୁ ପଡ଼ିବ?
1: ପ୍ରତିଦିନ ମାଢିର ସୁରକ୍ଷା ପାଇଁ ଦେଖନ୍ତୁ, ମାଢି ଯଦି ଆପଣଙ୍କର କୋଉ ଅବସ୍ଥାରେ ଅଛି, ମନେକର ମାଢି ନିରୋଗ ମାଢି ଅଛି, ତାର ସୁରକ୍ଷା ପାଇଁ ଆପଣ ନ୍ୟୁଟ୍ରିସନ୍ ଗୁଡ୍ ଫୁଡ୍ ଖାଇଲା ପରେ ଲାଇକ୍ ଭିଟାମିନ୍ ସି ଭିଟାମିନ୍ ଡି ଡେଫିସିଏନ୍ସି ଯେମିତି ଦେହରେ ନ ରହେ, ଖାଇଲା ପରେ ମାଢି ଦୁଇ ଦାନ୍ତ ମଝିରେ କୌଣସି ଖାଇବା ଜିନିଷ ନ ଲାଗେ, ରାତିରେ ଶୋଇବା ପୂର୍ବରୁ ପାଟିଟା କୁଳି କରିକି ଶୋଇବେ, ପ୍ରପର୍ଲି ବ୍ରସିଂ କରିବେ, ଏସବୁ ଜିନିଷରେ ଆପଣଙ୍କର ମାଢିର ଯତ୍ନ ନେଇପାରିବେ। ଯଦି ମାଢିରେ ଆପଣଙ୍କର ଦୁଇ ଦାନ୍ତ ମଝିରେ କିଛିଟା କାଲକୁଲସ୍ ଅଛି, ମାଢି ରୋଗ ଅଲରେଡ଼ି ଅଛି ଆଉ ଆପଣ ଜାଣିନାହାନ୍ତି, ତାହେଲେ ଆପଣ ଡାକ୍ତରଙ୍କ ପାଖକୁ ଯାଇକରି ସ୍କେଲିଂ, ରୁଟ୍ ପ୍ଲେନିଂ, ଡିପ୍ କ୍ଲିନିଂ ଗୁଡ଼ାଏ ଟ୍ରିଟମେଣ୍ଟ ଅଛି, ଯେଉଁଟାକି ବେସିକାଲି ଦାନ୍ତ ଭିତରେ ଦୁଇ ଦାନ୍ତ ମଝିରେ ଯାହା ମଇଳା ଅଛି, ଯାହା ବ୍ୟାକ୍ଟେରିଆ ଅଛି, ତାକୁ ସଫା କରିବାକୁ ସ୍କେଲିଂ କହନ୍ତି, ଯଦି ତାହା ଟିକେ ଭିତରୁ ସଫା କରାଯାଏ ତାକୁ ରୁଟ୍ କ୍ଲିନିଂ କହନ୍ତି। ଏଇଟା କଲେ ଆପଣ ନର୍ମାଲ ସ୍ୱାଭାବିକ ମାଢି ଆସିଯିବ, ତାପରେ ଆପଣ ମୁଁ ଯେଉଁଟା କହିଲି ସେପରି କେୟାର ନେଇପାରିବେ।
2: ନମସ୍କାର, ଆପଣ କେତେ ସୁନ୍ଦର ପରାମର୍ଶ ଦେଉଛନ୍ତି ଆମର ଶ୍ରୋତାବନ୍ଧୁମାନଙ୍କୁ, ଯେଉଁମାନେ କି ମାଢି ମାନେ ମାଢିର ବି ଗୋଟେ ରୋଗ ଅଛି ବୋଲି ଆମେ ଜାଣିନଥିଲୁ, ଅନେକ ଶ୍ରୋତା ମଧ୍ୟ ଜାଣିନଥିବେ। ବର୍ତ୍ତମାନ ଆମେ ଧୀରେ ଧୀରେ ଜାଣୁଛୁ ଯେ ମାଢିର ବି ଗୋଟେ ସ୍ପେଶିଆଲ ଡାକ୍ତର ଅଛନ୍ତି, ଆଉ ସେ ତାର ବି ଯତ୍ନ ଆମେ ନିହାତି ନେବା ଦରକାର। ଏଇ ଯେଉଁ ମାଢି ଯୋଗୁ ଆମର ତ ବିଭିନ୍ନ ପ୍ରକାର ଆଭ୍ୟନ୍ତରୀଣ ଅଙ୍ଗ ଗୁଡ଼ିକ ରହିଛି, ତ ସେଥିପାଇଁ ମଧ୍ୟ କିଛି କାରଣ ରହୁଛି କି ବା କିଛି ରୋଗ ହେବାର ସମ୍ଭାବନା ରହିଛି କି ମାଢି ଯୋଗୁ?
1: ବହୁତ ବଡ ଜିନିଷ କହିଲେ, ଏବେ ଆମେ ମାଢି ଆଉ ସ୍ୱାସ୍ଥ୍ୟ ଭିତରେ ବହୁତ ସମ୍ପର୍କ ଅଛି, ତା ଉପରେ ମାନେ ଏଇଟା କିଛି 2-4 ପଦରେ ତ କହି ହେବନି, କିନ୍ତୁ ମୁଁ ଏତିକି କହିବି ଯେ ସୁନ୍ଦର ମାଢି ସ୍ୱାସ୍ଥ୍ୟବାନ ମାଢି ଭଲ ସ୍ୱାସ୍ଥ୍ୟ, ମାନେ ମାଢି ଯଦି ଭଲ ସ୍ୱାସ୍ଥ୍ୟ ଭଲ, କାହିଁକି ଆପଣ ଯେଉଁ ମାଢିରେ ଯେଉଁ ବ୍ୟାକ୍ଟେରିଆଟା ଅଛି ସେଟା ଆପଣ ସିଧା ସଳଖ ଭାବେ ଆପଣଙ୍କ ରକ୍ତକୁ ଗଲା, ସେ ରକ୍ତ ହିଁ ଆପଣ ହାର୍ଟକୁ ଗଲା, ସେ ରକ୍ତ ହିଁ ଆପଣଙ୍କର ଦେହରେ ଅଙ୍ଗ ପ୍ରତ୍ୟଙ୍ଗ ଗଲା। ସୋ ମାଢିରେ ଯଦି ଆପଣଙ୍କର କିଛି ବ୍ୟାକ୍ଟେରିଆ ରହିଲା ତାହେଲେ ଆପଣ ସବୁ ଅଙ୍ଗ ପ୍ରତ୍ୟଙ୍ଗ ଖରାପ ହେବାର ସମ୍ଭାବନା ଥାଏ।
2: ବାପରେ, ମାନେ ଆମେ ଗୁରୁତ୍ୱ ଦେଉଥିଲେ ଯେ ମାଢି
1: ହାର୍ଟ ଆଉ ମାଢି ଭିତରେ ଆମର

0: ମାନେ
1: ବହୁତ ସମ୍ପର୍କ
0: ବହୁତ ସମ୍ପର୍କ ଅଛି, ହୃଦୟ ଓ ମାଢି ଭିତରେ ବହୁତ ସମ୍ପର୍କ ଅଛି, ମାନେ ଦିଜନ ଏକ ପରସ୍ପର ପରିପକ
1: ମାନେ ଯୋଉ ରକ୍ତ ସଞ୍ଚାଳନ ପାଇଁ।
0: ସେକେଣ୍ଡ କଥା ହେଲା ଆମେ ଆଜିକାଲି ଡାଇବେଟିସ ହେଉଛି, ଡାଇବେଟିସ ବି ମାଢିରେ ରୋଗ ଥିଲେ ଡାଇବେଟିସ ହୁଏ, ଡାଇବେଟିସ ଥିଲେ ମାଢି ରୋଗ ହୁଏ, ଏ ଦୁଇଟା ବି ପରସ୍ପର ଭିତରେ ପରସ୍ପର ଭିତରେ ଇଣ୍ଟର ରିଲେଟେଡ୍ ମାଢି ଡାଇବେଟିସ, ସେଥିପାଇଁ ଆପଣ ମାଢିର ଏବଂ ଅନ୍ୟ ରୋଗ ସହିତ ସମ୍ପର୍କ ରହିଛି।
1: ଯଦି ମନେକର ଗୋଟେ ଲୋକକୁ ଡାଇବେଟିସ ହେଇଯାଇଛି ତ ସେ ତା ମାଢିର ଯତ୍ନଟା କେମିତି ନେଇପାରିବ?
0: ଡାଇବେଟିସ ହେଇଯାଇଛି ଯଦି ଦେହରେ ଡାଇବେଟିସଟା କଣ୍ଟ୍ରୋଲ କରିବା ହେଉଛି ଏକ ପ୍ରଥମେ ଦେଖିବାକୁ ପଡ଼ିବ ତାର ମାଢି ରୋଗ ହେଇଛି ନା ହେଇନି। ଯଦି ମାଢି ରୋଗ ହେଇଛି ତାହେଲେ ମୁଁ ଆପଣଙ୍କୁ ଯୋଉ ହିସାବରେ କହିଲି ମାଢିର ଟ୍ରିଟମେଣ୍ଟ ହବ, ଆଉ ମାଢି ଯଦି ଡାଇବେଟିସ ଅଛି ଡାଇବେଟିସଟାକୁ କଣ୍ଟ୍ରୋଲ କଲେ ସେଇଟା ହିଁ ଇଟ୍ ସେଲ୍ଫ ମାଢି ରୋଗ କଣ୍ଟ୍ରୋଲ କରିବାରେ ହେଲ୍ପ କରିବ। ଯେମିତି ଡାଇବେଟିସରେ କିଛିଟା ଚକ୍ଷୁ ଆପଣଙ୍କର କିଡନୀ ପାଇଁ ସବୁ ଯେମିତି ଦେଖାଯାଏ ସେମିତି ମୁଁ ଦେଖୁଛି ଯେ ଡାଇବେଟିସ ପେସେଣ୍ଟ ମାନଙ୍କର ମାଢି ବି ଖରାପ ହେଉଛି,
1: ମାନେ ତାର ଲକ୍ଷଣ ଗୁଡିକ କ'ଣ ଆମେ ଜାଣିବା?
0: ମାଢି ଆପଣଙ୍କର ମାଢି ଜେନିଟିସ ରହିବ ଯୋଉଟା ଆପଣ କହିଥିଲେ ମାଢିର, ମାନେ ଜେନିଟିସ ମାଢିରୁ ରକ୍ତ ବାହାରିବ, ମାଢିରୁ ସ୍ମେଲ ରହିବ, ଦରଜ ହବ, ଦୁର୍ଗନ୍ଧ ହବ, ଏସବୁ ଜିନିଷ ଯଦି ଅଛି ତାହେଲେ ପ୍ରଥମେ ସେ ମାଢିର ବି ଯତ୍ନ ନେବାଟା ଦରକାର।
1: ମାନେ ଡାଇବେଟିସ ପେସେଣ୍ଟ ମାନେ ମଧ୍ୟ ନିଜର ମୁଖ ସୁନ୍ଦର କେବଳ ଦେଖିଲେ ହବନି, ମାଢିର ଯତ୍ନ ନେବା ସହ ନିଜ ସ୍ୱାସ୍ଥ୍ୟର ବି ଯତ୍ନ ନେବା। ଆମେ
0: ଦାନ୍ତ ଡାକ୍ତର ମାନେ ବହୁତ ଦିନ ପେସେଣ୍ଟକୁ ଦାନ୍ତର କଣ୍ଡିସନ ଦେଖି ବ୍ଲଡ ସୁଗର ଟେଷ୍ଟ କରିବାକୁ କହୁଛୁ, ସେମାନେ ବ୍ଲଡ ସୁଗର ଅଧିକ ଆସୁଛି, ସେମାନେ ସେ ପର୍ଯ୍ୟନ୍ତ ଜାଣି ନଥାନ୍ତି ତାଙ୍କର ଡାଇବେଟିସ ଅଛି। ପ୍ରତ୍ୟେକ ମାସ ଦୁଇ ଚାରି ଜଣ ଏମିତି ପେସେଣ୍ଟ ମୁଁ ଦେଖୁଛି ସେମାନେ ଆସିଥାଉଛନ୍ତି ମାଢି ପାଇଁ କିମ୍ବା ଦାନ୍ତ ପାଇଁ, ମୁଁ ତାଙ୍କୁ ରକ୍ତ ପରୀକ୍ଷା କରିବାକୁ ପଠେଇଲା ବେଳେ ତାଙ୍କର ଡାଇବେଟିସ ଥାଉଛି।
1: ସେମାନେ ମାନେ କୋ ରିଲେଟେଡ ଯେହେତୁ କହିଲେ ଆପଣ ଇଣ୍ଟର ରିଲେଟେଡ ବୋଲିକି, ଆମର ତ ଜଣାଯାଉଛି ଆଭ୍ୟନ୍ତରୀଣ ଅଙ୍ଗ ଗୁଡିକ ଆମର ସବୁ ଅର୍ଗାନକୁ କନେକ୍ସନ ହେଇଛି। ଏଇ ଯୋଉ ମାଢି ରୋଗ ହଉଛି ଆମର ବିଭିନ୍ନ ପ୍ରକାର ମାଢି ରୋଗ ହଉଛି, ତା ସହିତ ଆମର ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗ ମଧ୍ୟ ସେଥିରେ ଜଡିତ ଅଛନ୍ତି, ସେମାନଙ୍କୁ ବିଭିନ୍ନ ପ୍ରକାର ଯେ ଆପଣ ଗୋଟେ ସ୍ମେଲ କଥା କହିଲେ ଆମର ପାଟିରେ ଦୁର୍ଗନ୍ଧ ବାହାରେ, ସେଇଟା କଣ ମାଢିର?
0: ନିଶ୍ଚିତ ଭାବେ ପାଟିର ଦୁର୍ଗନ୍ଧର ମୁଖ୍ୟ କାରଣ ମାଢି ରୋଗ,
1: ପାଇରିଆ ବୋଲି କହୁଛନ୍ତି,
0: ସେଇଟା ହିଁ ମାଢି ରୋଗ। ପାଇରିଆର ଆଉ ଗୋଟେ ନାଁ ହେଲା ମାଢି ରୋଗ।
1: ଗୋଟେ
0: ମୁଖ୍ୟ କାରଣ ହେଲା ପାଟି ରୋଗ, ମାଢି ରୋଗ,
1: ମାନେ ସେ ପାଇରିଆ ସମସ୍ତ ଅଧିକାଂଶଙ୍କର ଏବେ ରହୁଛି ବୋଲି କହୁଛନ୍ତି।
0: ସେମାନେ ପ୍ରଥମେ ମାଢି ତାଙ୍କର ଠିକ ଅଛି ଦେଖିବାକୁ ପଡିବ, ଦୁର୍ଗନ୍ଧ ଯୋଉ କାରଣ କେତେଟା ଅଛି ସେଥିରୁ ୱାନ୍ ଅଫ୍ ଦ ମୁଖ୍ୟ କାରଣ ହେଲା ମାଢି ରୋଗ।
1: ଆମେ କେବଳ ବ୍ୟବହାର କରୁଛୁ ଚୁଇଙ୍ଗମ ଖାଇ ଦଉଛନ୍ତି କେତେ ଜଣ,
0: କ୍ଷଣିକ ଖାଇଦେଉଛନ୍ତି, ମାଢି ଦେଖୁନାହାନ୍ତି, ମାଢି ଲାଗି କାଳେ ଆସୁଛି ନା,
1: ସେମାନେ କି ନଜର ହିଁ ଦେଉନାହାନ୍ତି? ଆପଣ ଏଠି କଣ ପରାମର୍ଶ ଦେବେ ଆମର ଶ୍ରୋତା ବନ୍ଧୁ ମାନଙ୍କୁ?
0: ମୁଁ କହିବି ଆପଣ ଗୋଟେ ସିକ୍ସ ମନ୍ଥରେ ଥରେ ଡେଣ୍ଟାଲ ରେଗୁଲାର ଚେକଅପ୍ଟେ ଆପଣଙ୍କର ବେଶୀ ଖର୍ଚ୍ଚାନ୍ତୁ ନୁହେଁ, ଚେକଅପ୍ କରନ୍ତୁ, ଓନ୍ଲି ଚେକଅପ୍, ଗୋ ଫର୍ ଚେକଅପ୍। ପଚାରନ୍ତୁ ଯେ ମୋର ଦନ୍ତ ଓ ମାଢିରେ କିଛି ରୋଗ ଅଛି କି, ଯଦି ଆପଣ ଦନ୍ତ ମାଢି ରୋଗ ନାହିଁ ଆପଣ ଆଉ 6 ମାସ ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ କିଛି ପ୍ରୋବ୍ଲେମ ହବାର ନାହିଁ।
1: କୁହାଯାଉଛି ପ୍ରିଭେନ୍ସନ ଦେନ୍ ବେଟର ଦେନ୍ କ୍ୟୁର ବୋଲିକି, ତ ଆପଣ ପରାମର୍ଶ ଦେବେ ଯେ ପ୍ରତି 6 ମାସରେ ଥରେ ଆମର ମାଢି ଦାନ୍ତ ରୋଗ ପରୀକ୍ଷା କରି ନିଅନ୍ତୁ।
0: ଗମ୍ କେୟାର ଇଜ୍ ମୋଷ୍ଟ କଷ୍ଟ ଇଫେକ୍ଟିଭ ୱେ ଅଫ୍ ଡେଣ୍ଟାଲ କେୟାର। ଯଦି ଆପଣ ଗମ୍ କେୟାରଟା ବହୁତ ଶୀଘ୍ର କରିଦେଉଛନ୍ତି ଆପଣଙ୍କୁ ଖର୍ଚ୍ଚ ବେଳ ଚିକିତ୍ସା ଦରକାର ପଡ଼ି ନପାରେ,
1: ଅନ୍ୟ କିଛି ରୋଗ ବି ନ
0: ହୋଇପାରେ,
1: ମାନେ ଯେଉଁ ବ୍ୟୟବହୁଳ ରୋଗ ଗୁଡିକ ରହିଛି ଡାଇବେଟିସ ହଉ ବା ହାର୍ଟ ପ୍ରୋବ୍ଲେମ,
0: ସେସବୁ ଜିନିଷକୁ ଆପଣ ଇନିସିଆଲ ଷ୍ଟେଜ ମାଢିରୁ ଆପଣ ଜାଣିପାରିବେ।
1: ବାସ୍, ବହୁତ ସୁନ୍ଦର ପରାମର୍ଶ ଦେଇଛନ୍ତି ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଯେ ଏହି ମାଢି ରୋଗ ଉପରେ। ଶେଷ ପ୍ରଶ୍ନ ଆମେ ପଚାରିବୁ ଯେ ଆମର ଶ୍ରୋତା ବନ୍ଧୁ ଯେ ଲକ୍ଷ ଲକ୍ଷ ଶ୍ରୋତା ଶୁଣୁଛନ୍ତି ଆମର ଆକାଶବାଣୀ ତରଫରୁ ହ୍ୟାଲୋ ଡକ୍ଟର କାର୍ଯ୍ୟକ୍ରମ, ତ ସେହି ଶ୍ରୋତା ବନ୍ଧୁ ମାନଙ୍କୁ ଆପଣ କଣ କହିବାକୁ ଚାହିଁବେ ଯେ ସେମାନେ ସୁସ୍ଥ ରହିପାରିବେ?
0: ମୁଁ ଆପଣଙ୍କୁ କହିବି

0: ଯନ୍ତ୍ରଣାରୁ ବି ଆମେ ମୁକ୍ତି ପାଇପାରିବା, ବିଭିନ୍ନ ଆର୍ଥିକ ହଉ କି ମାନସିକ ହଉ କି ଶାରୀରିକ ଯନ୍ତ୍ରଣାରୁ ବି ଆମେ ମୁକ୍ତି ପାଇପାରିବା। ସେଥିପାଇଁ କୁହାଯାଇଛି ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏଥିପାଇଁ ଆମେ ଏହାର ଯତ୍ନ ନେବା ନିହାତି ଆବଶ୍ୟକ। ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆମର ଶ୍ରୋତାବନ୍ଧୁମାନଙ୍କୁ ଏତେ ସୁନ୍ଦର ପରାମର୍ଶ ଦେଲେ ମାଢ଼ିର ଯତ୍ନ ଆମେ କିପରି ନେବା, ଆଉ ମାଢ଼ି ସହିତ ଯୋଉ ଆମର ରିଲେସନ୍ ଅଛି, ଇଣ୍ଟର ରିଲେସନ୍ ଅଛି ଆମର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ସହିତ, ସେଥିପାଇଁ ମଧ୍ୟ ତାର କେମିତି କେୟାର କରିବାର ସେଥିପାଇଁ ପରାମର୍ଶ ଦେଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ଆମର କାର୍ଯ୍ୟକ୍ରମ।
1: ସମସ୍ତଙ୍କୁ ଧନ୍ୟବାଦ।
2: ହେଲୋ ଡକ୍ଟର।

ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଗୀତାଞ୍ଜଳିର ଆଜିର ଶେଷ ଗୀତକୁ ଶୁଣାଉଛୁ ଶୁଣନ୍ତୁ ଚଳଚ୍ଚିତ୍ର ଲଭ୍ ଷ୍ଟେସନ୍

ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 11 ଆସନ୍ତୁ ଶୁଣିବା ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣାଇବ ଆପଣଙ୍କୁ ନାଟକ ବିନ୍ଦୁମତୀ ରଚନା ପ୍ରତିଭା ରାୟ ଶୁଣନ୍ତୁ।

0: ନାବରେ ବସିବା ହୁଁ ମହାପ୍ରଭୁ, ଠାକୁରଙ୍କୁ ଦେଖି ନେତ୍ର ପବିତ୍ର ହେଲା। ଯଦି ଏତିକି ସେବା କରିବାକୁ ସୁଯୋଗ ମିଳେ ଏ ଜୀବନ ଧନ୍ୟ।
1: କେଉଁ ଯୁଗ ତପସ୍ୟା ଫଳରେ ଆଜି ପ୍ରଭୁଙ୍କ ପାଖରେ ପାଇଛି, ନିରାଶ ନକରି ପ୍ରଭୁ ମୋ ନାବରେ ବସିବା ହୁଅନ୍ତୁ।
0: ମୋ ନାବ ଦଦରା ସତ, ତଥାପି ସୁରୁଖୁରୁରେ ପାରି କରିଦେବାର ଭରସା ମୋର ଅଛି ମହାପ୍ରଭୁ। ନାବରେ ବସନ୍ତୁ, ମୁଁ ଆହୁଲା ଭିଡ଼ି ଧରୁଛି।
2: ପଶୁ ପକ୍ଷୀ ମନୁଷ୍ୟ ଜଳ ଉଦ୍ଭିଦ ମୋ ଦୃଷ୍ଟିରେ ସମସ୍ତେ ସମାନ, ମାତ୍ର ଏମାନଙ୍କ ଉତ୍ସୁକତା ଏବଂ ଅକପଟ ଭକ୍ତି ନିବେଦନ ଜଣେ ଜଣଙ୍କଠୁ ଉର୍ଦ୍ଧ୍ୱରେ ନା, ବରଂ ମୋ ଦିବ୍ୟ ଜ୍ଞାନ ଏବଂ ଧର୍ମ ବଳରେ ଏଠାରେ ସମସ୍ତ ପାର୍ଥିବତାକୁ ପ୍ରତିହତ କରି ଗଙ୍ଗା ନଦୀର ତୁଙ୍ଗ ଲହରୀକୁ ଜଡ଼ କଠିନ କରିଦେବି।
0: ଅଲୌକିକ ଶକ୍ତି, ଜୟ ଜୟ ପ୍ରଭୁ ତଥାଗତ ଭଗବାନ ବୁଦ୍ଧଙ୍କର,
3: ଜୟ
0: ଜୟ ପ୍ରଭୁ ତଥାଗତ ଭଗବାନ ବୁଦ୍ଧଙ୍କର,
3: ଜୟ
0: ଜୟ ପ୍ରଭୁ ତଥାଗତ ଭଗବାନ ବୁଦ୍ଧଙ୍କର,
3: ଜୟ।
2: ଆନନ୍ଦ
4: ଗୁରୁଦେବ,
2: ମନେ ହୁଏ ପାଟଳୀ ପୁତ୍ରର କର୍ମରତ ନାଗରିକ ଗଣ ଏକ ଦିବ୍ୟ ଶକ୍ତିର ଇଙ୍ଗିତରେ ଦେଶର ଉନ୍ନତି କଳ୍ପେ କାମ କରି ଚାଲିଛନ୍ତି। ଏହି ନଗରୀ ଦିନେ ସମୃଦ୍ଧିର ଚରମରେ ପହଞ୍ଚିବ ଏଥିରେ ସନ୍ଦେହ ନାହିଁ।
4: ଏହା ତ ନଗରବାସୀଙ୍କ କର୍ତ୍ତବ୍ୟ ପ୍ରାୟଣତାରୁ ସ୍ପଷ୍ଟ ଜଣାପଡ଼ୁଛି ଗୁରୁଦେବ।
2: ମାତ୍ର ତିନି ପ୍ରକାର ବିପଦ ପାଟଳୀ ପୁତ୍ରର ଭାଗ୍ୟାକାଶକୁ ସର୍ବଦା ଆଚ୍ଛନ୍ନ କରି ରଖିଛି।
4: ବିପଦ,
2: ସେ ବିପଦ ଗୁଡ଼ିକ କ'ଣ ଜାଣ ଆନନ୍ଦ? ତାହା ହେଲା ଅଗ୍ନି, ଜଳ ଏବଂ ଗୃହଯୁଦ୍ଧ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଏଇ ଯେଉଁ ପୁଣ୍ୟତୟା ଗଙ୍ଗା ଜଳକୁ ମୋ ଦିବ୍ୟ ଜ୍ଞାନର ପ୍ରଭାବରେ ଶବ୍ଦ ନିଶ୍ଚଳ କରି ଆମେ ଅକ୍ଳେଶ୍ୱରେ ନଦୀ ପାର ହୋଇଛେ। ସେଇ କୂଳପ୍ଲାବିନୀ ଗଙ୍ଗାର କରାଳ ଗ୍ରାସରେ ଦିନେ ପାଟଳୀ ପୁତ୍ର ହୁଏତ ସଲିଳ

ସତ୍ୟବାଇ ମୁହୂର୍ତ୍ତରେ ପଟଳୀପୁତ୍ର ଜଳମଗ୍ନ ହେବ। ହେ ମା ଜାହ୍ନବୀ, କାହିଁକି ତୋରେ ଭୀଷଣ ମୂର୍ତ୍ତି ମା? ହେ ପଟଳୀପୁତ୍ରର ସମସ୍ତ ନଗ୍ରବାସୀଗଣ, ଆସ ସମସ୍ତେ ମିଳି ତଥାଗତଙ୍କର କରୁଣା ଭିକ୍ଷା କରିବା। ବୁଦ୍ଧଂ ଶରଣଂ ଗଚ୍ଛ।

0: ନା ମହାରାଜ, କୂଳପ୍ଲାବିନୀ ଗଙ୍ଗା ଅଧିକରୁ ଅଧିକ ବେଗରେ କୂଳ ଲଙ୍ଘନ କରୁଛି। ପାଟଳୀପୁତ୍ରର ଭାଗ୍ୟାକାଶ ଏବେ ସଂକଟାପନ୍ନ।
1: ତେବେ କିଏ କିଏ ଉଦ୍ଧାର କରିବ ଏ ଦେଶକୁ ଏହି ଦୁଇଦିନରେ?
0: ଏଇ ଏଇ ଶୁଣୁଛନ୍ତି ମହାରାଜ, ସମସ୍ତେ କାତରକଣ୍ଠରେ ଈଶ୍ୱରଙ୍କ କରୁଣା ଭିକ୍ଷା କରୁଥିବା ସମୟରେ ପାଟଳୀପୁତ୍ର ଶ୍ରେଷ୍ଠ ଗଣିକା ବିନ୍ଦୁତିର ରଙ୍ଗବହଲରୁ ଆସି ଆସୁଛି ଝୁଣୁଝୁଣୁ ନୂପୁରର ଧ୍ୱନି।
1: ମହାମନ୍ତ୍ରୀ।
0: ହଁ ମହାରାଜ, ବିନ୍ଦୁମତିର କାମନାର ନୂପୁର ସିଞ୍ଜ ଅପବିତ୍ର କରୁଛି ପାଟଳୀପୁତ୍ରର ମନ୍ତ୍ରଧ୍ୱନିକୁ, ପ୍ରଭବକୁ କରୁଛି ଅଶୁଦ୍ଧ। ହୁଏତ ଏଇ ମହାପାପର ପରିଣାମରେ ହି ଘୋର ନିଆଦରେ ମାଡ଼ି ଆସୁଛି ପ୍ରୟ ଜଳଧି।
1: ହଁ ହଁ, ବିନ୍ଦୁମତି ଅପବିତ୍ର, ସେ ଦୁଶ୍ଚରିତ୍ରା, ସେ ପତିତା। ଦେଶର ଏ ଦୁଇଦିନରେ ସେ ମୁହୂର୍ତ୍ତେ ମାତ୍ର କଲ୍ୟାଣ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିପାରନ୍ତା, ମାତ୍ର ଏ ଉଦଗ୍ର କାମ ଲାଳସାର ଚରମ ପରିଣତିରେ ତା ନର୍କବାସ ସୁନିଶ୍ଚିତ। ହେଲେ ଅଦ୍ଭୁତ ଏହାର ଆକର୍ଷଣ ଶକ୍ତି। କଳିଙ୍ଗ ବିଜୟରେ କାରୁବାକୁ ପ୍ରାପ୍ତ ହେବା ପୂର୍ବରୁ ଅନେକବାର ଏହି ସମ୍ରାଟ ମଧ୍ୟ ବିନ୍ଦୁମତିର ପ୍ରଣୟ ପ୍ରାର୍ଥୀ ହୋଇଛି।
2: ମହାମହିମ ପ୍ରିୟଦର୍ଶୀ ସମ୍ରାଟ ଅଶୋକଙ୍କ ଚରଣ ତଳେ ବାରଙ୍ଗନା ବିନ୍ଦୁମତିର ଭକ୍ତିଭର ପ୍ରଣାମ।
1: ନା ନା ବିନ୍ଦୁମତୀ, ତୁମ ସ୍ଥାନ ଚରଣରେ ନୁହେଁ, ବରଂ ଏ ପ୍ରସାରିତ ହୃଦୟର ଅସ୍ୱଚ୍ଛ ଜ୍ୱାଳା ପ୍ରଶମନ ପାଇଁ ଏକା ତୁମେ ହିଁ ସମର୍ଥା। ଆସ, ଥରେ ମୋ ଛାତି ଉପରେ ଢଳିବ ସୁନ୍ଦରୀ।
2: ମହାଭାଗ, ରାଜବାସରେ ଏତେ ସୁନ୍ଦରୀ ଲଳନାଥ ହଉ, ଏଇ ଗଣିକାଠାରେ ଆପଣଙ୍କର ଅପାର ଦୟା। ମୁଁ ଯେ ଗଣଭୋଗ୍ୟା ବାରାଙ୍ଗନା, କ'ଣ ବା ଦେଇ ଆପଣଙ୍କୁ ସନ୍ତୁଷ୍ଟ କରିପାରିବି?
1: ତୁମେ ଅନନ୍ୟାର୍ପସୀ ବିନ୍ଦୁମତୀ, ତୁମ ମଦପରାୟଣୀ ନୟନ ଜଳରେ ସତ୍ୟ ତ୍ରେତୟା ଦ୍ୱାପର ଯୁଗର ଆଦିମ ଆହ୍ୱାନ ସତ୍ୟ ବା ଭରି ରହିଛି। ଆଉ ସେଇ ଆହ୍ୱାନରେ ଆହତ ହୃଦୟ ମୋର ଜଳି ଉଠିଛି କାମନାର ଅଗ୍ନି। ଆଉ ବିଳମ୍ବ କରନା ଟିଏ, ଆସ, ଆଉ ପାଖକୁ ଆସ, ଆସ
2: ମହାରାଜ।
1: ବିନ୍ଦୁମତୀ,

0: ଆପଣଙ୍କୁ ସନ୍ତୁଷ୍ଟ କରିପାରିଲେ ମୋ ଜୀବନ ଧନ୍ୟ ହେବ।
1: କିନ୍ତୁ ମୁଁ ଯେ ଯଥାର୍ଥ ମୂଲ୍ୟ ଦେବା ପାଇଁ ଅକ୍ଷମ
0: ଜାଣେ, ତଥାପି ଆପଣ ମୋର ଅତିଥି।
1: ଦେବୀ
0: ନା ବିନ୍ଦୁମତୀ?
1: ବିନ୍ଦୁମତୀ,
0: ହଁ ବିନ୍ଦୁମତୀ। ଆଜି ରାତିଟା ପାଇଁ ମୁଁ ଆପଣଙ୍କର ବିନ୍ଦୁମତୀ। ଏଇ ପ୍ରଥମେ ମୋ ହାତରୁ ସୁବାସିତ ଜଳପାନ କରନ୍ତୁ।
1: କହିପାରିବ ବିନ୍ଦୁମତୀ, ଏତେ ଅଣିକ ସୃଷ୍ଟି ଥାଉ ଥାଉ ତମେ ମୋତେ କାହିଁକି ପ୍ରଥମେ କିଳିଗୃହ ପ୍ରବେଶ ପାଇଁ ଅଧିକାର ଦେଲ?
0: କାରଣ ଆପଣ ପ୍ରଥମେ ଆସିଛନ୍ତି।
1: କିନ୍ତୁ ତୁମର ରାତ୍ରିକ ମୂଲ୍ୟ ଦେବା ପାଇଁ ମୁଁ ଅକ୍ଷମ ଜାଣିବା ପରେ ମଧ୍ୟ ମୋ ପ୍ରତି ତମେ ଦୟାଶୀଳ ହେଲ କେମିତି?
0: ଦୟା ନୁହେଁ ଅତିଥି, ବରଂ କହିପାରନ୍ତି ଇଏ ମୋ କର୍ତ୍ତବ୍ୟ।
1: କର୍ତ୍ତବ୍ୟ?
0: ହଁ, ଏଇ ସମାଜରେ ମୋର ସ୍ଥାନ ଖୁବ୍ ତଳେ, ତଥାପି ମୁଁ କର୍ମବାଦରେ ବିଶ୍ୱାସ କରେ। ଯେଉଁ କାମକୁ ମୋ ଜୀବିକା ନିର୍ବାହର ପନ୍ଥା ଭାବରେ ବାଛି ନେଇଛି, ସେ କାମ ଯେମିତି ସତ୍ମାର୍ଗରେ ଉପଯୁକ୍ତ ଭାବରେ ଶ୍ରଦ୍ଧାଯୁକ୍ତ ମନରେ ମୁଁ କରିପାରିବି, ସେଥିପାଇଁ ମୁଁ ସବୁବେଳେ ସଚେତନ ଥାଏ।
1: କିନ୍ତୁ ଗୋଟିଏ ରାତି ପାଇଁ ତ ତମେ ଯଥେଷ୍ଟ ଅର୍ଥ ଦାବି କରିଥାଅ।
0: ବାଧ୍ୟ ହୁଏ, କାରଣ ସାଧାରଣ ଲୋକ ଜଣେ ଦେଇପାରୁଥିବା ଭଳି ମୂଲ୍ୟ ଧାର୍ଯ୍ୟ କଲେ ମୋ କେଳିଗୃହ ସମ୍ମୁଖରୁ ହୁଏତ ଜନତାର ପଟୁଆର ଲାଗନ୍ତା, ଯେଉଁଥିରୁ ନାନା ସମସ୍ୟା ଆଉ ବିଶୃଙ୍ଖଳା ସୃଷ୍ଟି ହୁଅନ୍ତା। ତେଣୁ ଅର୍ଥ କେବଳ ମୋତେ ଛୁଇଁବାକୁ ଏରୁଣ୍ଡି ମାତ୍ର, ଆଉ ତାପରେ ଧନୀ ଦରିଦ୍ର ସମସ୍ତେ ମୋ ପାଖରେ ସମାନ।
1: ଆଚ୍ଛା, ଜଣେ ଶ୍ରେଷ୍ଠୀ ପୁରୁଷ ପାଇଁ ତମେ ଯେପରି ପ୍ରୀତିଦାନ କରିବ, ମୋତେ କ'ଣ ସେହିପରି ସନ୍ତୁଷ୍ଟ କରିପାରିବ?
0: ମୁଁ ତ ପ୍ରଥମରୁ କହିଛି ଅତିଥି, ଆଜି ରାତି ପାଇଁ ଆପଣ ମୋର ଦେବତା, ଆଉ ମୁଁ କେବଳ ମାତ୍ର ଆପଣଙ୍କର ବିନ୍ଦୁମତୀ। ଏଥର ଆପଣ ମୋତେ ଗ୍ରହଣ କରନ୍ତୁ, ମୋ ସେବାରେ ଆତ୍ମତୃପ୍ତି ଲାଭ କରନ୍ତୁ।
1: ବିନ୍ଦୁମତୀ, ତମେ ମୋତେ ଧନ୍ୟ କରିଛ। ବିନ୍ଦୁମତୀ, ତମେ ମୋତେ ଧନ୍ୟ କରିଛ।

0: ବିନ୍ଦୁମତୀର ଅଭିବାଦନ ଗ୍ରହଣ କରନ୍ତୁ ମହାରାଜ।
1: ମୁଁ କେବଳ ଏତିକି ଜାଣିବାକୁ ଚାହେଁ ବିନ୍ଦୁମତୀ, କେଉଁ ତନ୍ତ୍ର ସାଧନାରେ ତୁମେ ଏପରି ଅସାଧ୍ୟ ସାଧନ କରିପାରିଲ? ଦିନେ ତଥାଗତ ଏପରି ଧର୍ମ ବଳରେ ଗଙ୍ଗାର ବିଚିମାଳକୁ ସ୍ତବ୍ଧ ନିଶ୍ଚଳ କରିଦେଇଥିଲେ, ମାତ୍ର ତମେ ତ ଜଣେ ଗଣିକା।
0: ତନ୍ତ୍ର ସାଧନ ପାଇଁ ଗଣିକାର ଅବସର କାହିଁ ମହାରାଜ, ମୁଁ ଯାହା କରିଛି କେବଳ ଧର୍ମ ଓ ସତ୍ୟ ବଳରେ।
1: ତମର ପୁଣି ଧର୍ମ ବଳ ସତ୍ୟ ବଳ? ଲମ୍ବଟ ପୁରୁଷଙ୍କୁ ଦେହ ଦାନ କରି ଯିଏ ଜୀବିକା ନିର୍ବାହ କରେ ତାର ପୁଣି ସଞ୍ଚିତ ପୂର୍ଣ୍ଣ ବଳରେ। ମୋତେ ସେଇ କାମୁକ ପୁରୁଷମାନଙ୍କ

0: ଘଟଣା ସଂଯତ କର ନାରୀ, ତଥାଗତଙ୍କୁ ଆକ୍ଷେପ କରିବାର ଆସ୍ପର୍ଦ୍ଧା ତୁମ ପକ୍ଷେ ଶୋଭନୀୟ ନୁହେଁ।
1: ଆକ୍ଷେପ ନୁହେଁ ମହାଭାଗ, ସତ୍ୟ ପାଇଁ ଦମ୍ଭକ୍ତି। ସେଦିନ ଗଙ୍ଗାଜଳକୁ ସ୍ତବ୍ଧ ନିଶ୍ଚଳ କରି ତଥାଗତ ଖାଲିପାଦରେ ଗଙ୍ଗାବାର ହେଲେ, ମାତ୍ର ଆଜି ଗଙ୍ଗାକୁ ଉରାଣୀ ବୋହିବା ପାଇଁ ବୁଦ୍ଧ ନାହାନ୍ତି। କୁହନ୍ତୁ, ସମସ୍ୟା ତ ଅଛି, ମାତ୍ର ସମାଧାନ? ମୁଁ ବୃତ୍ତିରେ ଉପଜୀବୀ। ଏହି ବୃତ୍ତି ଦ୍ୱାରା ରାଜ୍ୟ ବହୁ ଗୁଣୀ ଜ୍ଞାନୀ ପୁରୁଷଙ୍କ କାମବାସନକୁ ମୁଁ ପ୍ରଶମିତ କରିଛି, ଯାହା ସେମାନଙ୍କ ସତୀସାଧି ପତ୍ନୀମାନଙ୍କ ଦ୍ୱାରା ମଧ୍ୟ ସମ୍ଭବ ହୋଇପାରିନଥାଏ।
0: କିନ୍ତୁ ଏହା ବ୍ୟଭିଚାର, ସତ୍କ୍ରିୟା ନୁହଁ।
1: ନିଷ୍କାମ କର୍ମ, ନିଷ୍କାମ ପରୋପକାର କ'ଣ ସତ୍କ୍ରିୟା ନୁହେଁ ମହାରାଜ?
0: ମାତ୍ର ତୁମ ଏ ଦେହ ବ୍ୟବସାୟ ନିଷ୍କାମ ସତ୍କ୍ରିୟା କିପରି ହେବ? ଅର୍ଥ ଲାଳସାରେ ଶରୀରକୁ ପଣ୍ୟ କରି ତମେ ଧର୍ମବଳ ପାଇବ କିପରି
1: ମହାରାଜ? ଧୋ ଅର୍ଥ ଧାରଣ କରିବା, ସହନଶୀଳତା, ଦୟା, କ୍ଷମା ଇତ୍ୟାଦି ମାନବୀୟ ଧର୍ମ। ଆଉ ଶରୀର ରକ୍ଷା ହେଉଛି ମଣିଷର ପ୍ରଥମ ଜୀବ ଧର୍ମ। ସେହି ଧର୍ମ ପାଳନ କରି ମୁଁ ଅର୍ଥର ଅର୍ଥ ଗ୍ରହଣ କରେ। ମୋ ବୃତ୍ତିର ଧର୍ମ ସମାଧାନରେ ମୁଁ ସଦା ତତ୍ପର, ପୁଣି ନିନ୍ଦା, ଅପବାଦ, ଘୃଣାପ୍ରତି ମୁଁ ସହନଶୀଳା। ଯେଉଁମାନେ ସୁପ୍ତ ଜାମିନୀର କଳା ଅନ୍ଧାରରେ ମୋ ଶରୀରର ସୁଖ ଲୁଟି ନେଇ ଦିବାଲୋକରେ ମୋତେ ଘୃଣା କରନ୍ତି, ମୁଁ ବରଂ ସେମାନଙ୍କୁ କ୍ଷମା କରିଦିଏ, ପୁନର୍ବାର ଶ୍ରଦ୍ଧା ସହକାରେ ଗ୍ରହଣ କରେ। ଜାତି, ଧର୍ମ, ବର୍ଣ୍ଣ, କ୍ଷମତା, ଅର୍ଥ ନିର୍ବିଶେଷରେ ମୁଁ ସମସ୍ତଙ୍କୁ ସମାନତା ଦେବା ହେଉଛି ସବୁଠାରୁ ଶ୍ରେଷ୍ଠ ଧର୍ମ। ମୋ ଅର୍ଥର କ୍ଷମତା ଅନୁସାରେ ଅର୍ଥ ଗ୍ରହଣ କଲେ ମଧ୍ୟ ସମସ୍ତଙ୍କୁ ମୁଁ ନିରପେକ୍ଷ ଭାବରେ ସେବା କରେ। ଏହା ହିଁ ମୋର ସତ୍କ୍ରିୟା ଧର୍ମ ବଳ। ଏହାରି ବଳ ହିଁ ଆଜି ମୁଁ ଅସାଧ୍ୟ ସାଧନ କରିପାରିଛି ମହାରାଜ।
0: ବୃତ୍ତିରେ ରୂପଜୀବୀ ହେଲେ ମଧ୍ୟ ତଥାପି ତମେ ଧନ୍ୟ ବିନ୍ଦୁମତୀ, ତମର ମୋକ୍ଷର ପଥ ମୁଁ ଉନ୍ମୁକ୍ତ କରିବାକୁ ଚାହେଁ। ମୋତେ ଦେଖ, ବହୁ ନରହତ୍ୟା, ହିଂସା, ରାଜ୍ୟ ହେ ପରେ ଧର୍ମାନ୍ତର ଗ୍ରହଣ କରି ଆଜି ମୁଁ ଅହିଂସ। ତୁମେ ଧର୍ମାନ୍ତର ଗ୍ରହଣ କର ଇନ୍ଦୁମତୀ, ମୁଁ ତୁମକୁ ଭିକ୍ଷୁଣୀ ସଂଘଭୁକ୍ତ କରିବା ପାଇଁ ସଂଘର ଅନୁମତି ବ୍ୟବସ୍ଥା କରିବି। ଏହା ହେଉ ତମ ମହାନତାର ଶ୍ରେଷ୍ଠ ପୁରସ୍କାର।
1: ମୋତେ କ୍ଷମା କରନ୍ତୁ ମହାରାଜ, ମୋ ମତରେ ଈଶ୍ୱରଙ୍କ ସମ୍ପର୍କରେ ସଂଶୟ ସୃଷ୍ଟି କରି ତାଙ୍କର ଅବମାନନାର ଫଳରେ ହିଁ ସୃଷ୍ଟି ହୁଏ ସମ୍ପ୍ରଦାୟର ନିର୍ଦ୍ଦିଷ୍ଟ ଧର୍ମ ଧାରଣା। ମୁଁ ମୋ କର୍ତ୍ତବ୍ୟ ଆଉ ଧର୍ମ ପଥରେ ଦୃଢ଼ ନିଶ୍ଚିତ ଅଛି ମହାଭାଗ। ମୋତେ ଏଥିରୁ ବିଚ୍ୟୁତ କରି ଅଧର୍ମ ଅର୍ଜନ କରିବାକୁ ବାଧ୍ୟ କରନ୍ତୁନି।
0: ଧନ୍ୟ ଧନ୍ୟ ତମେ ବିନ୍ଦୁମତୀ, ତମେ ଗଣିକା ହେଲେ ମଧ୍ୟ ମହାସ୍ତି।
2: ବିନ୍ଦୁମତୀଙ୍କର ଜୟ। ସତୀ ସାଧ୍ୱୀ ବିନ୍ଦୁମତୀଙ୍କର ଜୟ।

ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 11:30। ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ ପ୍ରତିଭା ରାୟଙ୍କ ରଚନାରେ ନାଟକ ବିନ୍ଦୁମତୀ। ଆସନ୍ତୁ ଶୁଣିବା ପରବର୍ତ୍ତୀ କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ।

ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା ପରବର୍ତ୍ତୀ ସୁଗମ ସଙ୍ଗୀତ, ନିରୀହ ଆଖିରୁ ଝରି ପଡ଼ୁଥିଲା। ହଁ ବନ୍ଧୁ, ବେଳେବେଳେ ଆମେ ନ ଚାହିଁ ବି ଆମ ନିରୀହ ଆଖିରୁ ଲୁହ ଝରି ପଡ଼େ। ଆଉ ସେ ଲୁହ ଝରିବାଟା ଯଦି କେଉଁ ମଣିଷ ବା କେଉଁ ମନଟି ବୁଝିଯାଏ, ଆମର ଦୁଃଖ ମଧ୍ୟ ଅଧା ହୋଇଯାଏ। ଚାଲନ୍ତୁ ଏଭଳି ପରିପ୍ରେକ୍ଷୀରେ ଶୁଣିବା ଏହି ସୁଗମ ସଙ୍ଗୀତ।

ଶ୍ରୋତାବନ୍ଧୁ ଶୁଣିଲେ ସୁଗମ ସଙ୍ଗୀତ ନିରୀହ ଆଗିରୁ ଝରି ପଡ଼ୁଥିଲା। ଆସନ୍ତୁ ଶୁଣିବା ପରବର୍ତ୍ତୀ ସୁଗମ ସଙ୍ଗୀତ ଶୁଣାଉଛୁ, ଶୁଣନ୍ତୁ।

ଶ୍ରୋତାବନ୍ଧୁ ଆସନ୍ତୁ ପରବର୍ତ୍ତୀ ସୁଗମ ସଙ୍ଗୀତ ଶୁଣାଉଛୁ ଆପଣଙ୍କୁ। ମୋ ମନ ମୋ ସାଥି ଦୁଷ୍ଟମୀ କଲାଣି, ବେଳେବେଳେ ଆମ ମନ ମଧ୍ୟ ଆମ ସହ ଦୁଷ୍ଟମୀ କରେ, ଆଉ ଆମ ଭିତରେ ବେଳେବେଳେ ଦୁଷ୍ଟମୀ କିଛି ରହିବା କଥା। ଯଦି ଶ୍ରୋତାବନ୍ଧୁ ଆମେ ସବୁବେଳେ ଭଲ ହୋଇଯିବା ବା ଶାନ୍ତ ହୋଇଯିବା, ତ ବେଳେବେଳେ ଦୁଷ୍ଟମୀ ମଧ୍ୟ ଥିବା ଦ୍ୱାରା ଆମ ମନ ମଧ୍ୟ ଚଞ୍ଚଳ ରହେ ବା ଚଳଚଞ୍ଚଳ ହୋଇଉଠେ। ତ ଆସନ୍ତୁ ଶୁଣିବା ମୋ ମନ ମୋ ସାଥି ଦୁଷ୍ଟମୀ କଲାଣି। କଣ୍ଠଦାନ କରିଛନ୍ତି ପ୍ରୀତିନନ୍ଦ ରାଉତରାୟ, ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନାରେ ଶୁଣିବା।

ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ: ଭାରତର ସଭ୍ୟତା, ଶକ୍ତି ଓ ସ୍ଥିରତାର ପ୍ରତୀକ ହେଉଛି ସୋମନାଥ ମନ୍ଦିର, କହିଲେ ପ୍ରଧାନମନ୍ତ୍ରୀ. ପୁନରୁଦ୍ଧାରର 75 ବର୍ଷ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ସୋମନାଥ ମନ୍ଦିରରେ କରିବେ ପୂଜାର୍ଚ୍ଚନା. ବିଧାୟକ ଦଳ ନେତା ନିର୍ବାଚନ ନେଇ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ. ଆସନ୍ତାକାଲି ହେବ ଶପଥ ଗ୍ରହଣ ଉତ୍ସବ. ଇରାନ ପରମାଣୁ ଅସ୍ତ୍ର ହାସଲ ନ କରିବା ଲକ୍ଷ୍ୟ ନେଇ ଏକାଠି ହୋଇଛନ୍ତି ଆମେରିକା ଓ ୟୁରୋପୀୟ ସଂଘ ଏବଂ

0: ପାଇଁ ୟୁରୋପୀୟ ସଂଘକୁ ଆମେରିକାର 250ତମ ସ୍ୱାଧୀନତା ବାର୍ଷିକୀ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହା ବିଫଳ ହେଲେ ଅଧିକ ଶୁଳ୍କ ଲାଗୁ କରାଯାଇପାରେ ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି। ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ମଧ୍ୟ ତାଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ବାର୍ତ୍ତାଳାପକୁ ସ୍ୱୀକାର କରି କହିଛନ୍ତି, ଉଭୟ ନେତା ପଶ୍ଚିମ ଏସିଆର ବିକାଶ ଏବଂ ଆଞ୍ଚଳିକ ଅଂଶୀଦାରଙ୍କ ସହ ସମନ୍ୱୟ ବିଷୟରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ଓ ଭାରତୀୟ ବାୟୁସେନା ଗତକାଲି ଓଡ଼ିଶା ଉପକୂଳରେ ଟ୍ୟାକ୍ଟିକାଲ ଆଡଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ୍ ତାରାର ପ୍ରଥମ ଉଡ଼ାଣକୁ ସଫଳତାର ସହ ପରୀକ୍ଷଣ କରିଛନ୍ତି। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହା ହେଉଛି ଯୁଦ୍ଧାସ୍ତ୍ରକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର କ୍ଷମତା ରଖିଥିବା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତାରେ ଖୁସିବ୍ୟକ୍ତ କରିବା ସହ ଡିଆର୍ଡିଓ, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ ଓ ବିକଶିତ କରିବ ବୋଲି ଶ୍ରୀ ସିଂ ଆଶା ବ୍ୟକ୍ତ କରିଛନ୍ତି। ଭାରତୀୟ ରେଳବାଇ ପ୍ରାୟ 362 କୋଟି ଟଙ୍କା ବ୍ୟୟରେ ଉତ୍ତର ରେଳବାଇର ପ୍ରମୁଖ ରୁଟ୍ଗୁଡ଼ିକରେ ସ୍ୱଦେଶୀ କବଚ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀର ସମ୍ପ୍ରସାରଣକୁ ମଞ୍ଜୁର କରିଛି। ଏହା ରେଳ ସୁରକ୍ଷା ଏବଂ ଆଧୁନିକରଣକୁ ପ୍ରୋତ୍ସାହିତ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ରେଳ ମନ୍ତ୍ରଣାଳୟ କହିଛି ଯେ ଏହି ପ୍ରକଳ୍ପ ଅଧୀନରେ ଫିରୋଜପୁର ଡିଭିଜନର ଅବଶିଷ୍ଟ ସେକ୍ସନରେ ପ୍ରାୟ 241 କୋଟି ଟଙ୍କା ବ୍ୟୟ 1000 ରୁଟ୍ କିଲୋମିଟରରୁ ଅଧିକ ରୁଟ୍ରେ କବଚ ସ୍ଥାପନ କରାଯିବ। ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ କବଚ ଅସୁରକ୍ଷିତ ଗତିବିଧି କ୍ଷେତ୍ରରେ ସ୍ୱୟଂଚାଳିତ ଭାବରେ ବ୍ରେକ୍ ଲଗାଇ ଟ୍ରେନ୍ ଦୁର୍ଘଟଣାକୁ ରୋକିପାରିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା 10% ବିଶ୍ୱ ଶୁଳ୍କକୁ ଆମେରିକାର ଫେଡେରାଲ କୋର୍ଟ ବେଆଇନ ବୋଲି କହିଛନ୍ତି। ଆମେରିକାର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟ ଦର୍ଶାଇଛନ୍ତି ଯେ ଟ୍ରମ୍ପ ପ୍ରଶାସନ 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ଏହି ଶୁଳ୍କକୁ ଯଥାର୍ଥ ପ୍ରତିପାଦିତ କରିପାରିନାହିଁ। ସରକାର ଆଇନ ଅନୁଯାୟୀ ଆବଶ୍ୟକ ଦେୟ ସନ୍ତୁଳନ ସଂକଟର ମଧ୍ୟ ସମାଧାନ କରିପାରିନାହାନ୍ତି। ଅଦାଲତ ତାଙ୍କ ପୂର୍ବ ରାୟରେ ମାମଲାରେ ଜଡ଼ିତ କମ୍ପାନୀଗୁଡ଼ିକଠାରୁ ଆଦାୟ ହୋଇଥିବା ଶୁଳ୍କ ତୁରନ୍ତ ଫେରସ୍ତ କରିବା ସହ ନୂଆ ଟାରିଫ୍ ଅନୁସାରେ ଶୁଳ୍କ ଆଦାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକାର 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ରାଷ୍ଟ୍ରପତି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁଯାୟୀ କଂଗ୍ରେସର ଅନୁମୋଦନ ବିନା 15% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିପାରିବେ। ତେବେ ଏହି ମାମଲାରେ ଟ୍ରମ୍ପ ପ୍ରଶାସନ ସେହି ସର୍ତ୍ତଗୁଡ଼ିକୁ ପୂରଣ କରିନାହାନ୍ତି ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି। ରାଷ୍ଟ୍ରପତି ଆକାଶବାଣୀର 90 ବର୍ଷ ସେବା ପାଳନର ଅଂଶ ଭାବରେ ଆଜି ରାଜଧାନୀ ନୂଆଦିଲ୍ଲୀରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 3.5 କିଲୋମିଟର ଦୀର୍ଘ ଏହି ଗଣଦୌଡ଼ ଆକାଶବାଣୀ ଭବନରୁ ଆରମ୍ଭ ହୋଇ କୃଷି ଭବନ, ରେଳ ଭବନ ଏବଂ ରିଜର୍ଭ ବ୍ୟାଙ୍କ କୋଠା ଦେଇ ଆକାଶବାଣୀ ଭବନରେ ସମାପିତ ହୋଇଥିଲା। ଆକାଶବାଣୀ, ଦୂରଦର୍ଶନ ଏବଂ ପ୍ରସାର ଭାରତୀର କର୍ମଚାରୀମାନେ ପରିବାର ସଦସ୍ୟ ସହିତ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ। ପୁରୁଷ ଏବଂ ମହିଳା ବର୍ଗରେ ଶ୍ରେଷ୍ଠ 3 ଜଣ ପ୍ରଦର୍ଶନକାରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରବ ଦ୍ୱିବେଦୀ ଏବଂ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଏ ସମ୍ପର୍କରେ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ କହନ୍ତି,
1: ବ୍ରଡକାଷ୍ଟର ହୋଇ ନାତେ ଯୋଉ ଇସ୍ ତରହ କାର୍ଯ୍ୟକ୍ରମ ହମ କରତେ ହୈଁ ଇସକା ସନ୍ଦେଶ ଦୂର ଦୂର ତକ ସୁଦୂର ପ୍ରଦେଶ ତକ ପହଞ୍ଚତା ହୈ ଔର ୟେ ଏକ ବହୁତ ବଡ଼ା ଉଦାହରଣ ହୋଗା।
2: ଦେଶଭର ମେ ଯୋ ହମାରେ 232 ମୁଖ୍ୟ କେନ୍ଦ୍ର ହୈଁ ଉନ ପର ୟେ ଆୟୋଜନ ଇସ ମହିନେ ଆୟୋଜିତ ହୋଗା ଔର ୟେ ଉତ୍ସବ ହୈ। ହମ ଦେଶ କି ସେବା ମେ ଯୋ ଆକାଶବାଣୀ କା ଯୋଗଦାନ ରହା ହୈ ଉସ ଯୋଗଦାନ କୋ ସେଲିବ୍ରେଟ କର ରହେ ହୈଁ।
0: ଚୀନ୍ର ହୁନାନ୍ ପ୍ରଦେଶରେ ବାଣ କାରଖାନା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 37 ବୃଦ୍ଧି ପାଇଛି। ପ୍ରାଦେଶିକ ରାଜଧାନୀ ଚାଙ୍ଗସା ନିକଟସ୍ଥ ଲିଉ ୟାନ୍ ସହରରେ ସୋମବାର ଦିନ ଏହି ବିସ୍ଫୋରଣ ଘଟିଥିଲା। ଚୀନ୍ ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସ୍ଫୋରଣରେ 51 ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଦଳ ପାଇଁ ସମନ୍ୱିତ ତାଲିମର ଶୁଭାରମ୍ଭ କରିଛନ୍ତି। ଏହା ଭାରତର ପ୍ରାଥମିକ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ବ୍ୟାପକ ଜନକୈନ୍ଦ୍ରିକ ଆତ୍ମବିଶ୍ୱାସୀ ସେବା ପ୍ରଦାନକାରୀରେ ପରିଣତ କରିବ। ପ୍ରାଥମିକ ସ୍ୱାସ୍ଥ୍ୟସେବା ଦଳଗୁଡ଼ିକ ପାଇଁ ସମନ୍ୱିତ ପ୍ରଶିକ୍ଷଣ, ବିକ୍ଷିପ୍ତ କ୍ଷେତ୍ରଗୁଡ଼ିକ ପାଇଁ ଏକୀକୃତ ସଂରଚିତ ଏବଂ ଦକ୍ଷତା ପରିଚାଳିତ ଢାଞ୍ଚାରେ ନିର୍ଣ୍ଣାୟକ ପରିବର୍ତ୍ତନ ଆଣିବ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେଉଛି। ପୁରୀ ଟାଉନ୍ ହଲ୍ଠାରେ ଆୟୋଜିତ ହେଉଥିବା ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଉଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଡକ୍ଟର ସମ୍ବିତ ପାତ୍ର, ବିଧାୟକ ସୁନୀଲ କୁମାର ମହାନ୍ତି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ସେବାୟତ ଓ ବିଭିନ୍ନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଫର୍ମ ପୂରଣ ଆରମ୍ଭ ହୋଇଛି। ଏଥିରେ ନିୟମିତ ଏବଂ ପୂର୍ବତନ ଛାତ୍ରଛାତ୍ରୀ ବାର୍ଷିକ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା 2026 ପାଇଁ ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବୋର୍ଡ ୱେବ୍ସାଇଟ୍ରେ ପଞ୍ଜୀକରଣ ପ୍ରକ୍ରିୟା କରିବାକୁ ପରାମର୍ଶ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ବିଷୟର ପୁନଃ ଖାତା ଯାଞ୍ଚ ପ୍ରକ୍ରିୟା ଆସନ୍ତା ସୋମବାରଠାରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ବିଷୟରେ ସବଜେକ୍ଟିଭ୍ ଓ ଅବଜେକ୍ଟିଭ୍ ଖାତା ପୁନଃ ଯାଞ୍ଚ ଓ ସେଗୁଡ଼ିକର ଅବିକଳ ନକଲ ପ୍ରଦାନ ପାଇଁ ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ରେ ଆବେଦନ କରିବାକୁ ପଡ଼ିବ। ଆବେଦନ କରିବାର ନିୟମାବଳୀ ବୋର୍ଡର ୱେବ୍ସାଇଟ୍ bscodisha.ac.inରେ ଉପଲବ୍ଧ ହେଉଛି। ପଶ୍ଚିମବଙ୍ଗରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ମିଳିବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବୈଠକ ଅନୁଷ୍ଠିତ ହେବ। ଦଳର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିବେ। ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଆସନ୍ତାକାଲି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରୋଗୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗର ତଦାରଖ କରିଛନ୍ତି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ, ଡାଇଲିସିସ୍ ୟୁନିଟ୍, ଜରୁରୀକାଳୀନ ଓ ଆଶୁ ଚିକିତ୍ସା ବିଭାଗ ବୁଲି ଦେଖିଥିଲେ। ଜିଲ୍ଲାରେ ଏକ ନର୍ସିଂ ଓ ଡେଣ୍ଟାଲ କଲେଜ ପ୍ରତିଷ୍ଠା କରାଯିବା ନେଇ ସେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟସେବାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଓଡ଼ିଶା ଉପକୂଳରେ ଟ୍ୟାପ୍ଟିକାଲ ଆଡ଼ଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ ତାରାର ପ୍ରଥମ ଉଡ଼ାଣକୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ DRDO ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ଏହି ପରୀକ୍ଷଣ ହୋଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଯୁଦ୍ଧାସ୍ତ୍ର ତାରାକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର କ୍ଷମତା ରଖିଥିବା ଏହା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତା ପାଇଁ DRDO, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ କରିବ ବୋଲି ଶ୍ରୀ ସିଂହ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗ

0: କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଶ୍ୱ ରେଡ୍କ୍ରସ୍ ଦିବସରେ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସୁରକ୍ଷିତ ଏବଂ କରୁଣାମୟ ସମାଜ ଗଠନ ପାଇଁ ଦୟା, ଏକତା ଏବଂ ମାନବିକ ସେବା ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ପାଇଁ ଶ୍ରୀ ମାଝି ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ମାନବ ସେବା ଓ ଜନକଲ୍ୟାଣରେ ସମର୍ପିତ ଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱ ରେଡ୍କ୍ରସ୍ ଦିବସ ଅବସରରେ ବୌଦ୍ଧ ଟାଉନ୍ହଲ୍ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସେବାକୁ ଆଧାର କରି ଛାତ୍ରଜୀବନରୁ ଦେଶ ସେବା କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି। ଥାଲାସେମିଆ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପୀଡ଼ିତ ରୋଗୀଙ୍କ ପ୍ରତି ସହଯୋଗ ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଓ ସମର୍ଥନ ଦେବା। ଥାଲାସେମିଆ ଏକ ରକ୍ତ ବିକାର ସମସ୍ୟା। ଦେଶରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ବିଭିନ୍ନ ସଚେତନତା ଓ ଚିକିତ୍ସାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମାଜିକ ସଚେତନତା ଓ ସାମୂହିକ ପ୍ରୟାସ ମାଧ୍ୟମରେ ଏହି ରୋଗକୁ ନିୟନ୍ତ୍ରଣ କରିହେବ। ସମୟୋପଯୋଗୀ ପରୀକ୍ଷା ପରାମର୍ଶ ଏହି ରୋଗ ପ୍ରତିରୋଧରେ ଅତ୍ୟନ୍ତ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏହି ରୋଗର କାରଣ ଓ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଥାଲାସେମିଆ ରୋଗ ସମ୍ପର୍କରେ ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
1: ଥାଲାସେମିଆ ଗୋଟେ ହିମୋଲାଇଟିକ୍ ଏନିମିଆ, ଯୋଉଠି ଆମର ହିମୋଗ୍ଲୋବିନ୍ ଇଫେକ୍ଟିଭ୍ ଥାଏ। ଏହି ରୋଗ ବିଷୟରେ ସଚେତନତା ଆଉ ପ୍ରି ମ୍ୟାରିଟାଲ୍ କାଉନ୍ସେଲିଂ ଓ ଜେନେଟିକ୍ ଷ୍ଟଡି, ତାଦ୍ୱାରା ଆମେ ୟାକୁ ପ୍ରିଭେଣ୍ଟ କରିପାରିବା। ଯଦି ସମସ୍ତେ ଏହାର କାରଣ ବୁଝିବେ ଆଉ ଜାତକ ମିଳିଲା ଭଳି ଯଦି ନିଜର ପରୀକ୍ଷା କରିକି ଜୀବନସାଥୀ ବାଛିବେ, ହୁଏତ ଛୋଟ ଛୋଟ ଶିଶୁମାନେ ଏହି ରୋଗରୁ ରକ୍ଷା ପାଇବେ। ଆଉ ଯେଉଁମାନଙ୍କ ରୋଗ ଅଛି ତାଙ୍କର ରକ୍ତ ଦେବା ସହ ଜିନ୍ ଥେରାପି ମଧ୍ୟ ଅଭ୍ୟାସ କରାଯାଉଛି, ପାଇଁ ଆମର ବିଭିନ୍ନ ଆସୋସିଏସନ୍ ଜାତୀୟ ସ୍ତରରେ, ରାଜ୍ୟ ସ୍ତରରେ, ଜିଲ୍ଲା ସ୍ତରରେ କାମ କରୁଛି।
0: ଡକ୍ଟର ମୁକେଶ ମହାଲିଂ ଥାଲାସେମିଆ ଦିବସ ଅବସରରେ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହଯୋଗ ଯୋଗାଇ ସେମାନଙ୍କ ମନୋବଳ ଦୃଢ଼ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ଦିନରେ ରକ୍ତଦାନ କରି ରୋଗୀଙ୍କୁ ନୂଆ ଜୀବନ ଦେବା ପାଇଁ ସମସ୍ତଙ୍କୁ ଶପଥ ନେବା ଲାଗି ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍ତି। ବିଶ୍ୱ ଥାଲାସେମିଆ ଦିବସ ଅବସରରେ ବୌଦ୍ଧ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ରକ୍ତଦାନର ଆବଶ୍ୟକତା ଓ ଏହାର ସାମାଜିକ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ଗଞ୍ଜାମ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ରକ୍ତ ଭଣ୍ଡାରରୁ ମିଳିଥିବା ସୂଚନା ଅନୁଯାୟୀ ଗତ 5 ବର୍ଷ ମଧ୍ୟରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। 2021ରେ ଜିଲ୍ଲାରେ 30 ଜଣ ଥାଲାସେମିଆ ରୋଗୀ ପଞ୍ଜୀକୃତ ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର 6 ଜଣ ରୋଗୀ ପଞ୍ଜୀକୃତ ହୋଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୂ ରାଜସ୍ୱ, ରୟାଲ୍ଟି ଆଦାୟ, ଜଳକର, ବସୁନ୍ଧରା, ସ୍କୁଲ୍ କଲେଜ ପଟ୍ଟା, ଘରବାଡ଼ି ଜମି ଆବଣ୍ଟନ, ହାଇଟେକ୍ ସର୍ଭେ ଅଧୀନରେ 23 ସଂଶୋଧନ ମାମଲା ଏବଂ ବିଭିନ୍ନ କର ଆଦାୟ ସମ୍ପର୍କରେ ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା କାଶୀଙ୍ଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମରେ ସୁଭଦ୍ରା ଶକ୍ତିକେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ ଓ ବସ୍ ରହଣୀ ଗୃହକୁ ପାରଳାଖେମୁଣ୍ଡି ବିଧାୟକ ଉପେଶ ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ବୈଠକରେ ଯୋଗଦେଇ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ ସୀତାପୁର ଓ ଖୁରିଙ୍ଗା ଗ୍ରାମରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାରୀଶକ୍ତି ବନ୍ଦନ ଅଧିନିୟମକୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ 33% ସଂରକ୍ଷଣ ପ୍ରସଙ୍ଗରେ ଶୋଭାଯାତ୍ରାରେ ସଚେତନ କରାଯାଇଥିଲା। ପାଣିପାଗ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ 55.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସେଇଠି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନିନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ପ୍ରହଲାଦ ନାନାଦି ବେଶଭୂଷଣରେ ଏକ ଦିନେ ପିତାଙ୍କ ସଭାକୁ ଆସିବା ସମୟ

ଶୁଣିଲେ ଦେଶଭକ୍ତି ଗୀତଟି ଗୀତଟିକୁ ଗାଇଥିଲେ ଆକାଶବାଣୀର କୋରାଲ ଗ୍ରୁପର କଳାକାରମାନେ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓରେ ସନ୍ଧ୍ୟା 6:30 ବର୍ତ୍ତମାନ ଆସନ୍ତୁ ଶୁଣିବା ଗୀତଟି ଆଧୁନିକ ଗୀତ। ପ୍ରଥମେ ଗୀତଟିକୁ ଗାଇଛନ୍ତି ଘନଶ୍ୟାମ ପଣ୍ଡା। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଗୋବିନ୍ଦ ରାଉତ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍ଗ ଯାଏ ସବୁରି ଭାଷାରେ
0: କେବଳ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଶ୍ରୀ ଅଧିକାରୀ ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ତାଙ୍କ ନାମ ଘୋଷଣା କରିଛନ୍ତି। ସହ ପର୍ଯ୍ୟବେକ୍ଷକ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ। ଓଡ଼ିଶାବାସୀଙ୍କ ପାଇଁ କୋଲକାତା ହେଉଛି ଦ୍ୱିତୀୟ ଘର ସଦୃଶ, ପଶ୍ଚିମବଙ୍ଗରେ ନୂଆ ଇତିହାସ ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଓଡ଼ିଶାର ବଙ୍ଗାଲ ମେ ଜରା କୋଇ ଅନ୍ତର ବି ନହିଁ ହେ। ହମାରା ଲୋକ କୋଲକାତା କୁ ଅପନା ଦୁସରା ଘର ମାନତେ ହେଁ। ହମ ଦୋନୋ ରାଜ୍ୟ କେ ଲୋକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜୀ କୁ ସିର୍ଫ ଭକ୍ତି ନହିଁ କରତେ ହେଁ, ଦିଲ ସେ ପ୍ୟାର କରତେ ହେଁ। ଅଗଲେ ଚଲ କେ ମହାପ୍ରଭୁ କେ ଆଶୀର୍ବାଦ ସେ ହମ ଦୋନୋ ରାଜ୍ୟ ମେ ଓର ବି ପ୍ୟାର ନିଶ୍ଚିତ ରୂପ ସେ ବଢେଗା। ଏ ବିଜୟ ଯାତ୍ରା ମେ ହର ଏକ କାର୍ଯ୍ୟକର୍ତ୍ତା ସାମିଲ ହେ।
0: ଶ୍ରୀ ଅଧିକାରୀ ଆସନ୍ତାକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଅଙ୍ଗନୱାଡ଼ି କେନ୍ଦ୍ର, ଗୃହ ନିର୍ମାଣ ଓ ବିକାଶରେ ମହିଳାମାନଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ୱାରୋପ କରିଛନ୍ତି। ଏ ସମ୍ପର୍କରେ ବିଧାୟକମାନଙ୍କୁ ଚିଠି ଲେଖି ଶ୍ରୀମତୀ ପରିଡ଼ା ଅବଗତ କରିବା ସହ ଅଙ୍ଗନୱାଡ଼ି ଗୃହର ନିର୍ମାଣ ଓ ବିକାଶ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗୁଣାତ୍ମକ ଭାବେ ଶେଷ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିକାଶମୂଳକ କାର୍ଯ୍ୟରେ ମହିଳାମାନଙ୍କୁ ଭାଗିଦାରୀ କରାଇବା ପାଇଁ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ 2.0 ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିବା ପରେ ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିଛି। ମାର୍ଚ୍ଚ 2025ରୁ 2026 ମାର୍ଚ୍ଚ ପର୍ଯ୍ୟନ୍ତ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବା କ୍ଷେତ୍ରରେ ଓଡ଼ିଶା କ୍ରମାଗତ ଭାବେ ଅନ୍ୟ ରାଜ୍ୟ ତୁଳନାରେ ଶୀର୍ଷରେ ରହିଛି। ଏହା ସମସ୍ତଙ୍କ ପାଇଁ ଆବାସ ସଂକଳ୍ପ ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଓ କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରୁଛି। ଯୋଜନା ଅଧୀନରେ ରାଜ୍ୟରେ ମୋଟ 24,625 ଘର ମଞ୍ଜୁର ହୋଇଥିବାବେଳେ ସେଥିମଧ୍ୟରୁ 23,464 ପ୍ରସ୍ତାବିତ ସ୍ଥାନର ଜିଓ ଟ୍ୟାଗିଂ କାର୍ଯ୍ୟ ଶେଷ ହୋଇଛି। ଚଳିତ ମାସ 5 ତାରିଖ ସୁଦ୍ଧା 3,134 ଘରର ଭିତ୍ତିପ୍ରସ୍ତର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ 2,008 ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ ସମସ୍ତ ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଚାଲିଥିବା ବିଭିନ୍ନ ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନାର ଅଗ୍ରଗତି ସମ୍ପର୍କରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ବୈଠକରେ ଯୋଗଦେଇ ଶ୍ରୀ ବଶିଷ୍ଠ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ନିର୍ଦ୍ଧାରିତ ସମୟରେ ସହାୟତା ପ୍ରଦାନ କରିବା ସହ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଗୁରୁତ୍ୱାରୋପ କରିଛନ୍ତି। ସଚେତନତା ଶିବିର ସହ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ଶ୍ରୀ ବଶିଷ୍ଠ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଗାମୀ ବର୍ଷ ଋତୁ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀ

0: ମାନଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟ ପରିଚାଳନା ସମ୍ପର୍କରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ଅଞ୍ଜଳି ମଚ୍ଛଖଣ୍ଡ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ କର୍ମଚାରୀ ଯୋଗ ଦେଇଥିଲେ। ସ୍ୱଚ୍ଛ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ହୋଇଛି। ରଥଯାତ୍ରା ସମୟରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସହିତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ରଥଯାତ୍ରା ପାଇଁ 865 ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ରଥକଳାକୁ ଓ କଟକସ୍ଥିତ ଖପୁରିଆ କ୍ରତକଳକୁ ଆବଶ୍ୟକ କାଠ ଆସି ପହଞ୍ଚିଛି। ସ୍ୱାସ୍ଥ୍ୟସେବା, ଔଷଧ ଯୋଗାଣ ଓ ଡାକ୍ତରଙ୍କ ଅଭାବକୁ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସମେତ ଜନଗହଳିପୂର୍ଣ୍ଣ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରାଯିବ। ପୂର୍ବତଟ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ସମୟ ସରଣୀ, ବୁକିଂ କାଉଣ୍ଟର ଓ ସ୍ୱୟଂଚାଳିତ ଟିକେଟ୍ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ପ୍ରତିକ୍ରିୟା କହିଛନ୍ତି,
1: ଆଜି ଯୋଉ ମିଟିଂ ହେଲା ସେଥିରେ ଆମର ବିଭିନ୍ନ ଷ୍ଟେକ୍ ହୋଲ୍ଡର ମାନେ ଥିଲେ, ସେମାନଙ୍କ ସମସ୍ତଙ୍କର ଆମେ ମତାମତ ନେଇଛୁ। ବିଭିନ୍ନ ସମସ୍ୟା ଅଛି ସେମାନଙ୍କର ମତାମତ ଦେଇଛନ୍ତି ଏବଂ ଏ ମତାମତ ନେବା ମଧ୍ୟ ବହୁତ ଜରୁରୀ ଥିଲା। ଏଥିପାଇଁ ଯେ ଯାହା ଯାହା ସମସ୍ୟା ଅଛି ତାକୁ ଏବେଠୁ ଆମେ ଯଦି ପ୍ରିପାରେସନ୍ କରିବା ତଦ୍ୱାରା ଆମର ଏହି ରଥଯାତ୍ରା ଅତି ସତ୍ନୀ ଶୃଙ୍ଖଳା ସହିତ ସୁରୁଖୁରୁରେ ସମାପନ ହେବ ଏବଂ ଆମେ ଆଶା ରଖିବା ଆମେ ଏ ବର୍ଷ ରଥଯାତ୍ରାକୁ ଅତି ସତ୍ନୀ ଶୃଙ୍ଖଳାର ସହିତ ସୁରୁଖୁରୁରେ ସମାପନ କରିପାରିବା।
0: ଶ୍ରୀକ୍ଷେତ୍ର ପୁରୀରେ ଭଉଁରୀ ଅବସରରେ ଆସନ୍ତାକାଲି ପରମ୍ପରା ଅନୁସାରେ ରଥଖଳାରେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟ ଚତା ବିଜେ କାହାଳି ସହ ପଟୁଆରେ ଆଜ୍ଞାମାଳ ବିଜେ ହେବ। ପୂଜାପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥଖଳାରେ ବିଜେ କରିବା ପରେ ପ୍ରତି ରଥର ଦୁଇଟି ଚକରେ ଅଖ ଡେରା ନୀତି ଭୋଇ ସେବକମାନେ ସମ୍ପନ୍ନ କରିବେ। ସେହିଭଳି ଆସନ୍ତାକାଲି ବାହାର ଚନ୍ଦନ ଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ 21 ଘେରା ଜଳକ୍ରୀଡ଼ା ସହ ଭଉଁରୀ ନୀତି ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର 2025-26 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ଆର୍ଥିକ ବର୍ଷରେ ମୋଟ 227 ଜଣଙ୍କୁ ଦକ୍ଷତା ଭିତ୍ତିକ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାରେ ବିଭିନ୍ନ କୌଶଳ ଭିତ୍ତିକ ତାଲିମ ପ୍ରଦାନ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। କିଶୋର ଅବସ୍ଥାରେ ବିଭିନ୍ନ ପ୍ରକାର ସାଇବର ଅପରାଧିକ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ପିଲାମାନଙ୍କୁ ଆଇନଗତ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର 16 ଥାନାରେ ଯୁଭେଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ ଜିଲ୍ଲାର 16 ଥାନାରେ ଶିଶୁ ମଙ୍ଗଳ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ କିଶୋରମାନଙ୍କୁ ସାଇବର ଅପରାଧ ସୁରକ୍ଷା ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ବିଭିନ୍ନ ବ୍ଲକରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଗ୍ରୀଷ୍ମକାଳୀନ ଶିବିର ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ସମେତ ଦଶବଲ୍ଲା, ଖଣ୍ଡପଡ଼ା, ଓଡ଼ଗାଁ, ରଣପୁରଠାରେ ପ୍ରଶିକ୍ଷାର୍ଥୀମାନଙ୍କୁ ଫୁଟବଲ ଓ ବ୍ୟାଡମିଣ୍ଟନ କ୍ରୀଡ଼ା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପାଣିପାଗ, ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦ୍ର ପତନଠାରୁ ଏହା 1.5 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା 4-5 ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ହେବା ନେଇ ରାଜ୍ୟର

0: ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସ୍ୱାସ୍ଥ୍ୟସେବା ଏବଂ ରକ୍ତଦାନ କ୍ଷେତ୍ରରେ ରେଡ୍କ୍ରସ୍ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ଆଜିର ପ୍ରସଙ୍ଗ ମାନବିକତା ପାଇଁ ଏକତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସରିତା ସାହୁ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଡଙ୍କ ଜନ୍ମଦିବସ ଅବସରରେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ରେଡ୍କ୍ରସ୍ ଆନ୍ଦୋଳନର ନୀତି ଏବଂ ଆଦର୍ଶ ନେଇ ସଚେତନତା ବୃଦ୍ଧି କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ମାନବିକତା କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ କରିବା ଏହି ଦିବସ ସ୍ମରଣ କରାଇଥାଏ। ବିଶ୍ୱରେ ମାନବ କଲ୍ୟାଣ ପାଇଁ କୌଣସି ଭେଦଭାବ ସୃଷ୍ଟି ନ କରି ସମସ୍ତଙ୍କୁ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ହେନେରୀ ଡୁନାଣ୍ଡ ଆନ୍ତର୍ଜାତିକ କମିଟି ଗଠନ କରିଥିଲେ। କୌଣସି ଯୁଦ୍ଧ ମହାମାରୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକ

ସହାୟତା ପ୍ରଦାନ କରିଥିଲେ। ପ୍ରାଥମିକ ଚିକିତ୍ସା ଦ୍ୱାରା ବହୁ ଜୀବନ ରକ୍ଷା ପାଇଥିଲା। ହେନରି ଡୁନାନ୍ ମେମୋରି ଅଫ୍ ସାଲଫାରିନୋ ନାମକ ପୁସ୍ତକରେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକ ମାଧ୍ୟମରେ ବିଶ୍ୱରେ ମାନବବାଦୀ ସ୍ୱେଚ୍ଛାସେବୀ ରହିବା ଆବଶ୍ୟକତା ଏବଂ ପ୍ରତ୍ୟେକ ଦେଶ ସେମାନଙ୍କୁ ସୁରକ୍ଷା ଦେବା ଉଚିତ ବୋଲି ପ୍ରସ୍ତାବ ଆଗତ ହୋଇଥିଲା। ବହୁ ଦେଶକୁ ଏହି ପ୍ରସ୍ତାବ ପ୍ରଭାବିତ କରିଥିଲା ଏବଂ ସମୟକ୍ରମେ ଏହା ସ୍ୱୀକୃତି ଲାଭ କରିଥିଲା। ହେନରି ଡୁନାନ୍ ପିଲାଦିନରୁ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ, ଏପରିକି ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ ଏଥିପାଇଁ ସେ ଉତ୍ସର୍ଗ କରିଦେଇଥିଲେ। 1901 ଡୁନାନ୍ଙ୍କୁ ବିଶ୍ୱର ପ୍ରଥମ ଶାନ୍ତି ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ରେଡ୍କ୍ରସ୍ ସୋସାଇଟି ମାନବବାଦୀ କାର୍ଯ୍ୟ ପାଇଁ 1917, 1944 ଏବଂ 1963 ନୋବେଲ ପୁରସ୍କାର ପାଇଛି। 1920 ଭାରତୀୟ ରେଡ୍କ୍ରସ୍ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। 1948 ପ୍ରତିବର୍ଷ ମେ ମାସ 8 ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1936 ଓଡ଼ିଶା ରେଡ୍କ୍ରସ୍ ସ୍ଥାପିତ ହୋଇଥିଲା। ବିପର୍ଯ୍ୟୟ ପରିଚାଳନା, ରକ୍ତଦାନ ଶିବିର, ଅସହାୟଙ୍କର ସ୍ୱାସ୍ଥ୍ୟ ଯତ୍ନ, ପରିବାର ସଂଯୋଗୀକରଣ, ପ୍ରାଥମିକ ଚିକିତ୍ସା ପାଇଁ ପ୍ରଶିକ୍ଷଣ ପ୍ରଦାନ, ଯୁଦ୍ଧ ସମୟରେ ସ୍ୱେଚ୍ଛାସେବୀ ଏବଂ ଆହତ ସୈନିକଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଶାନ୍ତି ଏବଂ ମୈତ୍ରୀଭାବ ବଜାୟ ରଖିବାରେ ରେଡ୍କ୍ରସ୍ ସୋସାଇଟି କାର୍ଯ୍ୟ କରିଥାଏ। 5C ଦୃଷ୍ଟିକୋଣ ଆଧାରରେ ରେଡ୍କ୍ରସ୍ ସୋସାଇଟି ଏହାର କାର୍ଯ୍ୟଶୈଳୀ ସମ୍ପାଦନ କରିଥାଏ। ସେଗୁଡ଼ିକ ହେଉଛି ଦୟାଳୁ ମନୋଭାବ, ସହଯୋଗୀ, ସୃଜନଶୀଳ, ବିଶ୍ୱସନୀୟତା ଏବଂ ଅଙ୍ଗୀକାରବଦ୍ଧତା, ଅନ୍ୟକୁ ଯତ୍ନ ଏବଂ ସମ୍ମାନର ସହ ସେବା ପ୍ରଦାନ କରିବା, ମିଳିମିଶି କାର୍ଯ୍ୟ କରିବା, ବିବିଧତା ଏବଂ ସହଭାଗିତାକୁ ଗ୍ରହଣ କରିବା, ନୂତନ ଚିନ୍ତାଧାରାରେ ଲୋକଙ୍କୁ ସେବା ପ୍ରଦାନ କରିବା, ସଚ୍ଚୋଟତା ଏବଂ ସ୍ୱଚ୍ଛତାର ସହିତ ବ୍ୟବସ୍ଥା।

0: eres zumbado.
1: ആകാശവാണി ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି। ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରୁତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡ଼ୁରେ ସରକାର ଗଠନ ଲାଗି ଜାରି ରହିଛି ଅନିଶ୍ଚିତତା। କଂଗ୍ରେସ ପରେ ଟିଭିକେକୁ ସମର୍ଥନ ଜଣାଇଲେ ସିପିଆଇ ଓ ସିପିଏମ୍। ଦେଶର ସୁରକ୍ଷା ବ୍ୟବସ୍ଥା ସୀମା ରକ୍ଷା ସମେତ ସମଗ୍ର ସମାଜ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ମତବ୍ୟକ୍ତ। ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି। ପଶ୍ଚିମବଙ୍ଗରେ ବିଜେପି ସଂସଦୀୟ ଦଳ ନେତା ଭାବେ ଶୁଭେନ୍ଦୁ ଅଧିକାରୀ ନିର୍ବାଚିତ ହୋଇଛନ୍ତି। ଏଥିସହିତ ସେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବାର ପଥ ପରିଷ୍କାର ହୋଇଛି। ଆସନ୍ତାକାଲି କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ନୂତନ ମନ୍ତ୍ରିମଣ୍ଡଳର ଶପଥ ନେବାର କାର୍ଯ୍ୟସୂଚୀ ରହିଛି। ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗରେ ବିଜେପି ଆସନ୍ତାକାଲି ପ୍ରଥମ ଥର ଲାଗି ସରକାର ଗଠନ କରିବ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ତଥା ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ। ଆଜି କୋଲକାତାଠାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିବା ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ବିଧାୟକମାନେ ଶୁଭେନ୍ଦୁ ଅଧିକାରୀଙ୍କୁ ଦଳର ନେତା ଭାବେ ମନୋନୀତ କରିଥିଲେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଶାହା କହିଛନ୍ତି,
2: लगभग 8 प्रस्ताव और समर्थन प्राप्त हुए हैं और सभी प्रस्ताव और समर्थन एक ही नाम के मिले हैं। उसके बाद दूसरे नाम के लिए भी सबको समय दिया गया, पर्याप्त समय दिया गया, मगर कोई दूसरा नाम नहीं आया है। इसलिए केंद्रीय पर्यवेक्षक के रूप में मैं श्री शुभेंदु अधिकारी जी को पश्चिम बंगाल विधानमंडल दल के नेता के रूप में निर्वाचित घोषित करता हूँ।
0: ଆଜିର ଏହି ସଂସଦୀୟ ଦଳ ବୈଠକରେ ବିଜେପି ନେତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କେନ୍ଦ୍ରୀୟ ସହ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମାଝି କହିଛନ୍ତି,
3: 2011 में तीन सीट से आज की दो सपार हमारे लिए एक अविस्मरणीय यात्रा है। मुझे बहुत खुशी है पश्चिम बंगाल के लोग अन्याय, अत्याचार और दुर्नीति का विरोध करके प्रधानमंत्री नरेंद्र मोदी जी के नेतृत्व में विकास के रास्ता को चुने। ये बंगाल के लिए एक बहुत बड़ी परिवर्तन है।
0: ପଶ୍ଚିମବଙ୍ଗର ସୀମା ଏଣିକି ସୁରକ୍ଷିତ ରହିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମତବ୍ୟକ୍ତ କରିଛନ୍ତି। ଆଜି କୋଲକାତାଠାରେ ବିଜେପି ସଂସଦୀୟ ଦଳ ବୈଠକରେ ଶୁଭେନ୍ଦୁ ଅଧିକାରୀ ନେତା ଭାବେ ନିର୍ବାଚିତ ହେବା ପରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପିର ଯାତ୍ରା ସଂଘର୍ଷପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହା ଆନନ୍ଦଦାୟକ। ପଶ୍ଚିମବଙ୍ଗରେ ଆଜିର ବିଜୟ ବିଭିନ୍ନ ଦିଗରୁ ଉଲ୍ଲେଖନୀୟ ବୋଲି ଅଭିହିତ କରି ଶ୍ରୀ ଶାହା କହିଛନ୍ତି, 1950 ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆଦର୍ଶଗତ ଯାତ୍ରାର ଅନେକ ବର୍ଷ ସଂଘର୍ଷ ପରେ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ଗଙ୍ଗୋତ୍ରୀରୁ ଗଙ୍ଗାସାଗର ପର୍ଯ୍ୟନ୍ତ ନିଜ ସରକାର ଗଠନ କରିବା ସଫଳ ହୋଇଛି। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଶ୍ରୀ ଶାହା ସୁନାର ବଙ୍ଗଲା ଗଠନ ବିଜେପିର ଲକ୍ଷ୍ୟ ଓ ସଂକଳ୍ପ ବୋଲି କହିବା ସହିତ ଏହାର ସଂସ୍କୃତି ଓ ପରମ୍ପରା ଏବେ ବିଦେଶୀ ପ୍ରଭାବରୁ ମୁକ୍ତ ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି। ଏହି ସମାରୋହରେ ଉଦ୍ବୋଧନ ଦେଇ ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ମୂଳମନ୍ତ୍ର ସବ୍କା ସାଥ ସବ୍କା ବିକାଶ ଓ ସବ୍କା କଲ୍ୟାଣ ଆଧାରରେ ବିଜେପି ରାଜ୍ୟରେ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରିବ। ରାଜ୍ୟରେ ବିଜେପିର ଏହି ସଫଳ ଯାତ୍ରା ଲାଗି ବଳିଦାନ ଦେଇଥିବା ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ପ୍ରତି ସେ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ତାମିଲନାଡ଼ୁର ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଏକକ ସର୍ବବୃହତ୍ ଦଳ ଭାବେ ଟିଭିକେ ରାଜ୍ୟରେ ସରକାର ଗଠନ ଲାଗି ସିପିଆଇ ସିପିଏମ୍ ଏବଂ ଭିସିକେ ଦଳ ନିକଟରୁ ସମର୍ଥନ ଲୋଡ଼ିଛି। ସିପିଆଇ ଏବଂ ସିପିଏମ୍ ପ୍ରତ୍ୟେକଙ୍କ ନିକଟରେ 2 ଲେଖାଏଁ ବିଧାୟକ ଅଛନ୍ତି। ଆଜି ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ପରେ ଏହି 2 ଦଳ ରାଜ୍ୟରେ ସରକାର ଗଠନ କରିବା ଲାଗି ଟିଭିକେକୁ ନିଃସର୍ତ୍ତ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି। କଂଗ୍ରେସ 5 ବିଧାୟକଙ୍କ ସହିତ ଟିଭିକେକୁ ସମର୍ଥନ ଦେବ ବୋଲି ପୂର୍ବରୁ ଘୋଷଣା କରିସାରିଛି। ଅନ୍ୟପକ୍ଷରେ ଭିସିକେ ଆଜି କିମ୍ବା ଆସନ୍ତା

ନିଜର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ମିଳିଥିବା ଜନାଦେଶକୁ ବିଜେପି ଆନନ୍ଦର ସହ ଗ୍ରହଣ କରିଛି ବୋଲି ରାଜ୍ୟସଭାପତି ନାଇନା ନଗେନ୍ଦ୍ରନ୍ ସ୍ପଷ୍ଟ କରିଛନ୍ତି। ସରକାର ଗଠନ ଲାଗି ବିଜେପି ଟିଭିକେ ସହିତ କୌଣସି ଗଠବନ୍ଧନ କରିବ ନାହିଁ ବୋଲି ଶ୍ରୀ ନଗେନ୍ଦ୍ର ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି। ଦେଶର ସଶକ୍ତ ସୁରକ୍ଷା ବ୍ୟବସ୍ଥା କେବଳ ସୀମା ରକ୍ଷା ଲାଗି ନୁହେଁ ବରଂ ସମଗ୍ର ସମାଜ, ପରିବେଶ ଓ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଆଜି ଭାରତ ସେନାର ତିରଙ୍ଗା ପର୍ବତ ଉଦ୍ଧାରକାରୀ ବଳ TMR ଦଶ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସଶକ୍ତ ଭାରତରେ ସୀମାଗୁଡ଼ିକ ସୁରକ୍ଷିତ ରହିବା ସହିତ ସମ୍ପ୍ରଦାୟଙ୍କ ମଧ୍ୟରେ ସଦ୍ଭାବନା ବଜାୟ ରହିଥାଏ। ଏତଦ୍ବ୍ୟତୀତ ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିଥାଏ ବୋଲି ସେ କହିଛନ୍ତି। ହିମାଳୟ ଭଳି ଦୁର୍ଗମ ତଥା ସ୍ପର୍ଶକାତର ଅଞ୍ଚଳରେ TMR କେବଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇନଥାଏ ବରଂ ଜାତୀୟ ବିପର୍ଯ୍ୟୟ ସମୟରେ ସ୍ଥାନୀୟ ଜନତାଙ୍କ ବିଶ୍ୱାସଭାଜନ ହେବା ସହିତ ସେନାବାହିନୀକୁ ସହାୟତା କରିବାରେ ଏକ ଦୃଢ଼ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାଏ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଜାରି ରହିଥିବା ଗ୍ରୀଷ୍ମଲହରୀ ସ୍ଥିତିର ମୁକାବିଲାର ପ୍ରସ୍ତୁତି ସମ୍ପର୍କରେ ଆସନ୍ତା ରବିବାର ଦିନ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବେ। ନାଗରିକ କୈନ୍ଦ୍ରିକ ବିପର୍ଯ୍ୟୟ ପରିଚାଳନା ଏବଂ ଏହାକୁ ସଫଳତାର ସହ ମୁକାବିଲା କରିବା ବ୍ୟବସ୍ଥାକୁ ସଶକ୍ତ କରିବା ସହିତ ସୁଶାସନ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମାଧ୍ୟମରେ ପ୍ରତିଫଳିତ ହେଉଛି। ଶ୍ରୀ ଶାହା ଅଗ୍ରିମ ସତର୍କ ସୂଚନା, ବିଭିନ୍ନ କେନ୍ଦ୍ରୀୟ ସରକାରୀ ସଂସ୍ଥାଗୁଡ଼ିକର ଏ ଦିଗରେ ପ୍ରସ୍ତୁତି, ସମ୍ବଳ ମୁତୟନ ତଥା ଆନ୍ତଃସଂସ୍ଥା ସମନ୍ୱୟ, ଶୂନ୍ୟ ମୃତାହତ ଏବଂ ସର୍ବନିମ୍ନ ସମ୍ପତ୍ତି କ୍ଷତି ଆଦି ଉପରେ କରାଯାଇଥିବା ପ୍ରସ୍ତୁତିର ଏହି ବୈଠକରେ ସମୀକ୍ଷା କରିବେ। ଏତଦ୍ବ୍ୟତୀତ ଦେଶବ୍ୟାପୀ ବନ୍ୟା ପ୍ରତିହତ ଦିଗରେ ନିଆଯାଇଥିବା ଦୀର୍ଘସୂତ୍ରୀ ବ୍ୟବସ୍ଥା, ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ ପାଣିପାଗ ସମ୍ପର୍କରେ ଆଗୁଆ ସୂଚନା ଦେବାର ବ୍ୟବସ୍ଥା ସମେତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ସମ୍ପର୍କରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ବୈଠକରେ ସମୀକ୍ଷା କରିବେ। ଜମି ସମ୍ପର୍କିତ ସମସ୍ତ ସେବା ଯୋଗାଇଦେବା ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଦକ୍ଷତା ବଜାୟ ରଖିବା ଉପରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଜମି ସମ୍ବଳ ବିଭାଗର କାର୍ଯ୍ୟକାରିତାର ସମୀକ୍ଷା କରି ସେ ଏହା କହିଛନ୍ତି। ଏହି ଅବସରରେ ଡିଜିଟାଲ ଭାରତ ଜମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ 3.0 ଶ୍ରୀ ଚୌହାନ ସମୀକ୍ଷା କରି କହିଛନ୍ତି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜମିର ପ୍ରକୃତ ମୂଲ୍ୟ ନିରୂପଣ କରାଯାଇପାରିବ, ତେଣୁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଋଣ ଯୋଗାଇଦେବା ପ୍ରକ୍ରିୟା ଅଧିକ ସୁଗମ ହୋଇପାରିବ। ଏହି ବୈଠକରେ ଶ୍ରୀ ଚୌହାନ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା 2.0 ଅଧୀନରେ ଜଳଚାୟ ବିକାଶ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି। ଗୁଜରାଟର ସୋମନାଥ ମନ୍ଦିରର ପୁନରୁଦ୍ଧାରର 75ତମ ବର୍ଷ ପୂର୍ତ୍ତିକୁ ସୋମନାଥ ଅମୃତ ପର୍ବ ଭାବେ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 11 ତାରିଖ ଦିନ ଏହି ପର୍ବରେ ଅଂଶଗ୍ରହଣ କରିବେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଗୁଜରାଟର କ୍ୟାବିନେଟ୍ ମନ୍ତ୍ରୀ ଜିତୁଭାଇ ଭାଗ୍ନି କହିଛନ୍ତି, ଏହି ପର୍ବର ଅଂଶସ୍ୱରୂପ ବିଭିନ୍ନ ସ୍ଥାନରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପରମ୍ପରା ପ୍ରଦର୍ଶନ କରାଯିବ। ଏତଦ୍ବ୍ୟତୀତ ଏହି ପର୍ବ ପାଳନ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟ କିରଣ ଦଳ ପକ୍ଷରୁ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତ୍ରିବେଣୀ ହେଲିପ୍ୟାଡ୍ରୁ ବୀର ହାମ୍ରେଜ୍ ଗୋହିଲି ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରାୟ 1.5 କିଲୋମିଟର ଦୀର୍ଘ ରାସ୍ତାରେ ମେଗା ରୋଡ୍ ଶୋ କରିବାର କାର୍ଯ୍ୟସୂଚୀ ରହିଛି। ଏହି ରୋଡ୍ ଶୋରେ ବିଭିନ୍ନ କଳାକାରଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସେ କହିଛନ୍ତି। ଶ୍ରୀ ଭାଗାନି କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ସୋମନାଥ ମନ୍ଦିରରେ କୁମ୍ଭାଭିଷେକ, ଧ୍ୱଜ ପୂଜା ଓ ମହାପୂଜା ସମ୍ପନ୍ନ କରିବେ। ଏହି ପରିପ୍ରେକ୍ଷୀରେ ସଦ୍ଭାବନା ପଡ଼ିଆଠାରେ ଆୟୋଜିତ ଏକ ଜନସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ରୁମେନ୍ ରାଡେଭ୍ ବୁଲଗେରିଆର ନୂତନ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି। ବୁଲଗେରିଆର ସଂସଦ ଆଜି ଏହି 62 ବର୍ଷ ବୟସ୍କ ପୂର୍ବତନ ରାଷ୍ଟ୍ରପତିଙ୍କୁ ଏହି ପଦବୀ ପାଇଁ ନିର୍ବାଚନ କରିଛି। ସଂସଦରେ ଏଥିଲାଗି ଅନୁଷ୍ଠିତ ମତଦାନରେ 124 ଭୋଟ୍ ତାଙ୍କ ସପକ୍ଷରେ ପଡ଼ିଥିବା ବେଳେ 70 ବିପକ୍ଷରେ ଯାଇଛି। 36 ସଦସ୍ୟ ଭୋଟ୍ଦାନରୁ ବିରତ ରହିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି।

0: ଆପଣ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁରୁରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କୃଷକ ଦିବସ ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଅଧୀନ ଗମ୍ଭାରୀମୁଣ୍ଡା ପଞ୍ଚାୟତସ୍ଥିତ ଜାଗର ପଡ଼ିଆରେ ପାରମ୍ପରିକ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଚାଷୀମାନଙ୍କର ଉନ୍ନତି ଓ ସମୃଦ୍ଧି କାମନା କରିଥିଲେ। ପାରମ୍ପରିକ ଭାବେ ହଳ ବଳଦ ସାହାଯ୍ୟରେ ଅତିଥିଗଣ ଚାଷ ଜମିରେ ଧାନ ବିହନ ବୁଣି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷକ ଦିବସ ସମାବେଶ କାର୍ଯ୍ୟକ୍ରମରେ ଅତିଥିଗଣ ପତାକା ଦେଖାଇ କୃଷି ରଥର ଶୁଭାରମ୍ଭ କରି କହିଥିଲେ କୃଷି ରଥର ଶୁଭାରମ୍ଭ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ
2: ସେମାନଙ୍କ ପାଇଁ ଆଜିର ଦିନ ହେଉଛି ଏକ ପ୍ରମୁଖ ଦିନ। ଏ ବର୍ଷର ଚାଷ ଆରମ୍ଭ କରିବେ, ପୃଥିବୀ ମାଆକୁ ପୂଜା କରିବେ, ଇନ୍ଦ୍ର ଦେବତାଙ୍କଠୁ ଆରମ୍ଭ କରିକି ସମସ୍ତ ଦିବପାଳଙ୍କୁ ନମସ୍କାର କରି କହିବେ ଯେ ଭଗବାନ ଏ ବର୍ଷ ମାଟିକୁ ଶସ୍ୟ ଶ୍ୟାମଳା କର, ଏ ବର୍ଷ ମୋର ଉତ୍ପାଦନ ବଢ଼ାଅ।
1: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକା ହ୍ରଦରେ ଯାତ୍ରୀମାନେ ଡଙ୍ଗାରେ ସୁରକ୍ଷିତ ଯାତାୟତ ଲାଗି ଡଙ୍ଗା ନିୟମ 2004କୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ନିୟମ ଅନୁଯାୟୀ ସମସ୍ତ ଯାତ୍ରୀବାହୀ ଡଙ୍ଗାର ଲାଇସେନ୍ସ ରହିଥିବା ବାଧ୍ୟତାମୂଳକ ହୋଇଥିବା ବେଳେ ଯାତ୍ରୀମାନେ ଲାଇଫ୍ ଜ୍ୟାକେଟ୍ ପରିଧାନ, ଲାଇଫ୍ ବୟ ଆଦି ସୁରକ୍ଷା ସାମଗ୍ରୀ ସାଙ୍ଗରେ ନେଇ ଚିଲିକା ଭିତରକୁ ଡଙ୍ଗାରେ ଯାତ୍ରା କରିବା ଲାଗି ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ବର୍ତ୍ତମାନ ଗ୍ରୀଷ୍ମ ଋତୁ ସମୟରେ ପ୍ରାୟତଃ କାଳ ବୈଶାଖୀ ଓ ଘୂର୍ଣ୍ଣିବାତ୍ୟା ଘଟୁଥିବାରୁ ଚିଲିକା ହ୍ରଦରେ ଯାତ୍ରୀବାହୀ ଡଙ୍ଗା ଓ ବୋଟ୍ ଚଳାଚଳ ସମୟରେ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ଥିବା ସହିତ ଆଗକୁ ଆସୁଥିବା ମୌସୁମୀ ବର୍ଷାର ପ୍ରତିକୂଳ ପାଗ ପାଇଁ ଦୁର୍ଘଟଣାର ଆଶଙ୍କା ବହୁ ଅଧିକ ରହିଛି। ଉତ୍କଳ କରାଟେ ସ୍କୁଲ ଭୁବନେଶ୍ୱର ପରିସରରେ ଗତ 24 ତାରିଖରୁ ଆରମ୍ଭ ହୋଇ 26 ତାରିଖ ପର୍ଯ୍ୟନ୍ତ ଚାଲିଥିବା ରାଜ୍ୟସ୍ତରୀୟ କନିଷ୍ଠ ଓ ଉପକନିଷ୍ଠ କରାଟେ ପ୍ରତିଯୋଗିତା ସମାପନ ହୋଇଛି। ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ 650 ଜଣ କରାଟେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବିଭାଗର ଆୟୋଜିତ କରାଟେ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲା ସମୁଦାୟ 16 ପଦକ ହାସଲ କରିଥିବା ବେଳେ ତନ୍ମଧ୍ୟରୁ 4 ସ୍ୱର୍ଣ୍ଣ, 3 ରୌପ୍ୟ ଓ 9 କାଂସ୍ୟ ପଦକ ହାସଲ କରିବାରେ ସଫଳତା ଅର୍ଜନ କରିପାରିଛି। ବାଲୁଗାଁ ମହାବିଦ୍ୟାଳୟ ପରିସର ସ୍ଥିତ ପଡ଼ିଆରେ ଗତ 24 ତାରିଖଠାରୁ ଆରମ୍ଭ ହୋଇ ଦୀର୍ଘ 5 ଦିନ ଧରି ଚାଲିଥିବା ଚିଲିକା ପୁସ୍ତକ ମେଳା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ମେଳାର ଉଦ୍ଯାପନୀ ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଚିଲିକାର ତଟଦେଶରେ ଆୟୋଜିତ ଏହି ପୁସ୍ତକ ମେଳା ପାଠକ, ଲେଖକ, ପ୍ରକାଶକ ଓ ସାହିତ୍ୟପ୍ରେମୀଙ୍କୁ ଗୋଟିଏ ମଞ୍ଚରେ ବାନ୍ଧି ରଖିବା ସହିତ ସାହିତ୍ୟ ସାଧନା ମାନବକୁ ଉଚ୍ଚ ମୂଲ୍ୟବୋଧ ଦେଇଥାଏ ବୋଲି କହିଛନ୍ତି।
2: ନିଜ ହୃଦୟରେ ସାହିତ୍ୟ ପ୍ରତି ଯୋଉ ଆଗ୍ରହ ଅଛି, ସଂସ୍କୃତି ପ୍ରତି ଯୋଉଭଳି ଭାବରେ ଏକ ଭିନ୍ନ ଶ୍ରଦ୍ଧା ପ୍ରେମ ଅଛି, ସିଏ କୋଉଠି ନା କୋଉଠି ଆମ ସମସ୍ତଙ୍କୁ ଭିଡ଼ି ଆଣୁଛି ଏଇ ପୁସ୍ତକ ମେଳାକୁ। ଆସିବା ବିଭିନ୍ନ ବର୍ଗର ବହିକୁ ଦେଖିବା, ଖଣ୍ଡିଏ ବହି ତ ନେଇକି ଘରକୁ ଯିବା, ସେ ବହିରେ କଣ ଅଛି ତାକୁ ପଢିବା।
1: ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ବାଣପୁର ଓ ଚିଲିକା ମାଟିରେ ବହୁ ସାରସ୍ୱତ ସାଧକ ଜନ୍ମ ନେଇ ଏହି ମାଟିକୁ ମହିମା ମଣ୍ଡିତ କରିଛନ୍ତି ବୋଲି କହିଲେ। ଉତ୍କଳ ସମ୍ମିଳନୀ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ କରାଯାଇଛି। ଖୋର୍ଦ୍ଧା ଅଦାଲତ ସମ୍ମୁଖରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଅଧିବକ୍ତା ଶିବସୁନ୍ଦର ପଟ୍ଟନାୟକଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଛି। ସ୍ଥାନୀୟ ମା ବରୁଣେଇ ମନ୍ଦିର ପରିସରରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନାରେ ଜିଲ୍ଲା ପ୍ରଶାସନ ଏବଂ ପିପୁଲ୍ସ ଫ୍ରମ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ 49 ଯୋଡ଼ିଙ୍କ ସାମୂହିକ ବିବାହ ସମ୍ପନ୍ନ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ 49 ଯୋଡ଼ି ବରକନ୍ୟାଙ୍କୁ ରୂପାର ମଙ୍ଗଳସୂତ୍ର ଏବଂ ଗୋଡ଼ର ଝୁଣ୍ଟିଆ ବଣ୍ଟନ

ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓ ଘରେ ରାତି 7:30 ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ। ଆଜିର ଉପସ୍ଥାପନରେ ମୋନାଲିସା ଦାସ ଏବଂ ନଳିନୀକାନ୍ତ କୌଳ। ଏହି କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣିବା କିଛି ବିଜ୍ଞାପନ।

0: ମୁନାନି ନମସ୍କାର।
1: ନମସ୍କାର ନମସ୍କାର।
0: ରାନୀ,
1: ହଁ
0: ପାଗଟା ବହୁତ ଭଲ ଥିଲା, ଦେଖିଲା ବେଳକୁ ଆଉ ଥରେ ଖରା ଟିକେ ବଢିଗଲା, ଦିନ ସାରା ଯୋଉ ପ୍ରକାର ଗୁଳୁ ଗୁଳୁ ଲାଗୁଛି ଆଉ କହିବାକୁ ନାହିଁ।
1: ନା, ଖରା ବୋଲେ ପ୍ରଚଣ୍ଡ ଖରା ହଉଛି, ଆଉ ଏବେ ତ ମଝିରେ ସିନା ଦି ବର୍ଷା ବର୍ଷି ଲାଗିଥିଲା,
0: ହଁ
1: ଆଉ ଥରେ ହବ କହୁଛନ୍ତି ଯେ ଏଥର ତ ମୌସୁମୀ ଟିକେ ଜଲ୍ଦି ଆସିବ ବୋଲି କହିଛନ୍ତି, ଦେଖାଯାଉ କଣ ହଉଛି। ହେଲେ କଣ ହବ, ଆମେ ତ ବିଲ ବାଡିରେ କାମ କରିବା ଲୋକ, କରିବା ବାହାରକୁ ନ ଯାଇକି କଣ ରହିପାରିବା କି କାମ ନ କରିକି?
0: ନା ଠିକ କଥା ଗା, ଆମେ ତ ଆମେ କାମିକା ଲୋକ, କାମ କରିବାକୁ ପଡିବ ଗା, ଆଉ ଆମର ତ ଚାଷ ହେଲା ଆମର ବ୍ୟବସାୟ, ଆଉ ଠିକ ଭାବେ ତ କାମ କଲେ ଯାଇକି ଚାଷ ଭଲ ହାରେ ଟିକେ ଫସଲ ହେଲେ 2 ପଇସା ରୋଜଗାର ମିଳିବ
1: ପେଟ
0: ନହେଲେ କମ।
1: ପୋଷାକ ସେଥିରେ ଆଉ କଣ
0: ହଁ,
1: କରିବା।
0: ତଥାପି ଆମେ ଚାଷୀ ଭାଇ ମାନେ ଟିକେ ସୁରକ୍ଷା ଆଉ ଯତ୍ନ ରହିବା ଦରକାର, ଆଉ ଟାଣ ଖରା ହଉଛି ବୋଲି ଆମେ ମନେଛେ, ଟାଣ ଖରା ଯାଇକିରି ବିଲରେ ଖଟିବାଟା ଉଚିତ ନାହିଁ ବର୍ତ୍ତମାନର ସମୟ ପରିସ୍ଥିତି ନେଇକିରି, କେତେବେଳେ କଣ ହବ କିଛି କହି ହବ ନାହିଁ, ହେଲେ ନିଜକୁ ଏ ଟାଣ ଖରା ରଖିବା ପାଇଁ ବୋଲି ନିହାତି ମୁଣ୍ଡରେ ତଲାଟି ଦରକାର, ଘୋଳ ଦହି ଟିକେ ଦରକାର, ଆଉ
1: ବୁଦା ଗାମୁଡ଼ିରେ
0: ଗାମୁଛା
1: ଛତା ଟିକେ,
0: ଟିକେ, ଛତା
1: ଚପଲ
0: ଟିକେ
1: ପିନ୍ଧିବାକୁ
0: ସବୁ
1: ପଡିବନି।
0: ହଁ ହଁ ସବୁ ଜିନିଷ
1: ଏସବୁ ସବୁ
0: ବ୍ୟବହାର କଲେ ଏକା ଯାଇକି ଅଂଶୁଘାତରୁ ଟିକେ ରକ୍ଷା
1: ହଁ,
0: ମିଳିବ।
1: ଆଡେ ଅଧିକା ପାଣି ଟିକେ ପିଇବା
0: ହଁ ହଁ
1: ବୋଲେ ଭଲ ଲାଗିବ, ଭଲ ରହିବ ଦେହଟା, ବାହାରକୁ ତ ଯିବା ଯେମିତି ହେଲେ କାମ କରିବାକୁ, ନ ଯିବା କି
0: ଠିକ
1: ବୋଲେ
0: କଥା।
1: ତାକୁ ଧରି ସତର୍କ ହେଇ ଯିବା ଆଉ।
0: ହୁଁ
1: ଆଜି ତମେ ବିଲ ଆଡେ ଗଲେ ହେଲେ 12:15 ରହୁନଥିବ, 10:00 ଅଧରେ 11:00 ବେଳକୁ ପଳେଇ ଆଉଥିବ।
0: ନାଇଁ ସେଥିପାଇଁ ତ ସକାଳ ଘଡ଼ି ଟିକେ ପଳେଇ ଯାଉଛି, ଆଉ ସକାଳ 5ଟା 6ଟା ହେଇଗଲେ ତ ପଳଉଛି ବିଲକୁ,
1: ଆଉ ଥରେ ଉପରଓଳି ପଛ
0: ଜଲ୍ଦି
1: ଯିବା।
0: ପଳଉଛି, ଆଉ ଥରେ ସନ୍ଧ୍ୟା ବେଳକୁ ଯାଉଛି, ଆଉ ଉପରଓଳି ହେଲେ ଆଉ ପାଗଟା ଟିକେ ଭଲ ଲାଗିଲେ ଆଗେ 4ଟା ପରେ 5ଟା ବେଳେ ଯାଉଛି।
1: ଯେମିତି ଆମେ କଥା ହଉଛେ ଯେ ଅଂଶୁଘାତ କଥା ତ ଗଲା, ଯେ ଏବେ ଚାଷବାସ ବିଷୟ ଟି ବୈଠକରେ ପକେଇବା।
0: ଚାଷ ଆସିଲେ ଏବେ ବିଭିନ୍ନ ପ୍ରକାର ନେଇକିରି ବିଭିନ୍ନ ପ୍ରକାର ଫସଲ ହଉଛି, ହଁ ଏଇ ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାର ପନିପରିବା ଠୁ ଆରମ୍ଭ କରି ଫୁଲ ଚାଷ ମଧ୍ୟ ଭଲ
1: ଫୁଲ
0: ହେଇଥିବ।
1: ଚାଷ ମଧ୍ୟ ହଉଛି। ଦେଖ, ଏ ପରିବେଶର ପରିବର୍ତ୍ତନ ଯଦି ହୋଇଯାଉଛି, ପାଣିପାଗର ପରିବର୍ତ୍ତନ ହୋଇଯାଉଛି ବୋଲେ ଆମେ ଚାଷକୁ ମଧ୍ୟ ପରିବର୍ତ୍ତନ କରୁ
0: ଠିକ
1: ବୋଲେ,
0: କଥା।
1: ତାକୁ ଧରିକି ଆମେ ଚାଷଟା କରିବାକୁ ପଡୁଛି।
0: ହଁ
1: ଆଉ ଆମକୁ, ଆମେ ବର୍ଷା ହବ ଆମେ କରିବା ବୋଲି ଜଗିଲେ ହବ କି? ଆମେ ତ ପ୍ରକୃତି ତାକୁ କିଛି ହାତରେ ନାହିଁ, ତାପରେ ଆମେ ନିଜେ ପ୍ରକୃତିକୁ ନଷ୍ଟ କରିଦେଇଛେ,
0: ନଷ୍ଟ
1: ସେଥିପାଇଁ
0: କରୁଛୁ।
1: ବିଡମ୍ବନା ସୃଷ୍ଟି ହଉଛି। ହଁ,
0: ହଁ ହଁ
1: ହେଲେ ଏବେ ମୁଁ ଆଜି ବୈଠକରେ ସେମିତି ଗୋଟେ ଯୋଉ ସୂର୍ଯ୍ୟମୁଖୀ ଫୁଲ ଚାଷ ନାହିଁ କି,
0: ହଁ ହଁ ହଁ
1: ସେଟା କେମିତି କରିବା ବୋଲି ଜଣେ ଆଜ୍ଞାଙ୍କୁ ଡାକିଥିଲି କଥା ହେବା ପାଇଁ,
0: ଆଚ୍ଛା ଆଚ୍ଛା
1: ଯେ ସେ ହଉଛନ୍ତି ଆମର କେ ନାଗେଶ୍ୱର ରାଓ, ଅବସରପ୍ରାପ୍ତ ଆମର
0: କୃଷି
1: କୃଷି
0: ଅଧିକାରୀ ହେଲେ।
1: ଅଧିକାରୀ। କୃଷି
0: ହଁ
1: ଅଧିକାରୀ
0: ହଁ
1: ସିଏ ମତେ ବହୁତ ସୁନ୍ଦର ଭାବରେ ବୁଝେଇଛନ୍ତି ଯେ କେମିତି ସୂର୍ଯ୍ୟମୁଖୀ ଫୁଲ ଚାଷ କରିବା,
0: ହଁ ହଁ
1: କିପରି କରିବା, କେମିତି ପ୍ରଣାଳୀ ସବୁ କହିଛନ୍ତି, ତମେ ଟିକେ ବସିକି ଶୁଣ।
0: ଶୁଣିବା।
2: ରାଓ ସାର୍ ନମସ୍କାର।
3: ନମସ୍କାର।
2: ଆମର କୃଷି ସଂସାର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି। ଆମର ଆଜି ବୈଠକରେ ଆଲୋଚନାର ବିଷୟ ରଖିବା ଯେ ଆମେ ସୂର୍ଯ୍ୟମୁଖୀ ଫୁଲ ଚାଷ ଯଦି କରିବା।
3: ସୂର୍ଯ୍ୟମୁଖୀ ଚାଷ, ଉଚ୍ଚ ଜମିରେ ଭଲ କିସମର ସୂର୍ଯ୍ୟମୁଖୀ ଚାଷ କଲେ ଆମେ 2 ପଇସା ଅଧିକ ପାଇପାରିବା। ବଜାରରେ ତେଲର ଦର ଯୋଉ ହୁ ହୁ ବଢି ଚାଲିଛି, ଆମେ ଚାଷ କରି ଆମ ଚାଷରୁ କିଛି ଆମେ ଖର୍ଚ୍ଚ କରିପାରିବା ଆମେ ଚାଷୀ ଭାଇମାନେ, ଆଉ ବଳକାକୁ ଆମେ ବଜାରରେ ବିକି 2 ପଇସା ରୋଜଗାର ମଧ୍ୟ କରିପାରିବା। ସୂର୍ଯ୍ୟମୁଖୀ ଫସଲ ଆମ ରାଜ୍ୟରେ ବହୁତ ଭଲ ହବାର ଆମେ ପରୀକ୍ଷା ନିରୀକ୍ଷା କରିକିରି ଜାଣିଛୁ। ଆମର ଭଞ୍ଜନଗର, ଆପଣଙ୍କର ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲାରେ ବହୁଳ ଭାବରେ ସୂର୍ଯ୍ୟମୁଖୀ ଚାଷ ହଉଛି, ଏଇଟା ନିଶ୍ଚୟ। ସୂର୍ଯ୍ୟମୁଖୀ ଫସଲ ଭଲ କିସମର ବିହନ ଆମେ ନେଲେ ଆମେ ଭଲ ଫସଲ ପାଇପାରିବା, ତେଣୁ ଉନ୍ନତ କିସମର ବିହନ ବା ଅଧିକ ଅମଳକ୍ଷମ ବିହନ ମୋରଡେନ୍ ବୋଲି କିସମ ଯଦି ଆମେ

0: ସେଟା ଆମେ ନିମ୍ନଲିଖିତ ହିସାବରେ ଆମେ ଯୋଉ କହିଲୁ 6 କିଲୋଗ୍ରାମ ଯବକ୍ଷାରଜାନ 16 କିଲୋଗ୍ରାମ ଫସ୍ଫରସ 12 କିଲୋଗ୍ରାମ ପଟାସ ଦେଇ ଆମେ ଚାଷ କରିପାରିବା। ପ୍ରଥମ ସାର ଆମେ କୋଡ଼ା ଫସା ପଲା ପରେ ଲଗାଇବାର 81-85 ଦିନ ଭିତରେ ମଧ୍ୟ ଆଉ ଗୋଟେ ସାର ଆମେ ଦେଇପାରିବା, ଯୋଉଟାକି ଆମେ ଏକର ପ୍ରତି ଶଙ୍କର ଜାତୀୟ ପାଇଁ 6 କିଲୋଗ୍ରାମ ଯବକ୍ଷାରଜାନ ପ୍ରତି ଥରରେ ପ୍ରୟୋଗ କରିବା। ଆଉ କୌଣସି ପଟାସ ସୁପର ଦରକାର ନାହିଁ, 6 କିଲୋଗ୍ରାମ ହିସାବରେ 2 ଥର ଆମେ ଦବା। ଏହିପରି ମୂଳ ସାର ହିସାବରେ ଥରେ, ଆଉ 21 ଦିନରେ ଥରେ, 85 ଦିନ ଥରେ, ଏହିପରି 3 ଥର ଆମେ ସାର ଦବା। ଜଳସେଚନର ସୁବିଧା ଥିଲେ ଆମେ ସାର ନିୟମ ପ୍ରକାର ଦବା, ଯଦି ଜଳସେଚନର ସୁବିଧା ନାହିଁ ବର୍ଷା ଧାରରେ କରିବା, ପ୍ରଥମେ ସବୁତକ ସାର ଦେଇଦବା। ଏହା ହେଲା ଆମର ସାର ବା ଖତ ସାର ପ୍ରକାର ପ୍ରଣାଳୀ। ତାପରେ ଆମର ଅନ୍ତ ଚାଷ ବା କୋଡ଼ା ଖସା, ବୁଣିବାର 3 ସପ୍ତାହ ପରେ କୋଡ଼ା ଖସା କରି ଘାସ ବାଛି ଦବା। ଆବଶ୍ୟକତାରେ 6 ସପ୍ତାହ ପରେ ଆଉ ଥରେ ମଧ୍ୟ ଆମେ କୋଡ଼ା ଖସା କରିପାରିବା। ରାସାୟନିକ ସାର ଆପଣଙ୍କର ଯଦି ମଝିରେ ଦରକାର ପଡୁଛି ଦବା, ନହେଲେ ଥରେ ହିଁ ଯଥେଷ୍ଟ ଆମର ଅଣଜଳସେଚିତ ଜମିରେ। ତାପରେ ଆମର ଜଳସେଚିତ ଜମି ପାଇଁ ଯଦି ଟିକେ ଧ୍ୟାନ ଦବା, ସୂର୍ଯ୍ୟମୁଖୀ ଫସଲ ପାଇଁ ମୋଟ 40 ଏକର ସେଣ୍ଟିମିଟର ପାଣି ଦରକାର ପରେ, ମଞ୍ଜି ବୁଣିବାର ଥରେ, ଫୁଲ ଧରିବାର ଥରେ ଓ ଦାନା ଧରିବା ଥରେ ଆମେ ପାଣି ମଡେଇବା। 3ଟା ସଙ୍କଟ ସମୟ ତାଙ୍କର ଚାଷୀ ଭାଇମାନଙ୍କୁ ଆମର ନିଶ୍ଚୟ ଜାଣିବା ଉଚିତ, ମଞ୍ଜି ବୁଣିଲା ବେଳେ ଥରେ ଦେବା, ଫୁଲ ଧରିବା ବେଳେ ଥରେ ଧରିବା, ଫୁଲରେ ଯେତେବେଳେ ଦାନା ଧରିବ ସେତେବେଳେ ଆମେ ଏଇ ସଙ୍କଟ ସମୟରେ ଆମେ ଦେଇପାରିବା। ଏଇସବୁ ସମୟ ଗୁଡିକୁ ଆମେ ନିଶ୍ଚିତ ଧ୍ୟାନ ଦେଲେ ଫସଲରୁ ଅଧିକରୁ ଅଧିକ ଆମେ ଅମଳ
1: କରିପାରିବା।
0: ସୂର୍ଯ୍ୟମୁଖୀ ଫସଲରେ ଆମେ ଦେଖୁଛୁ ପୋକ ଟିକେ କମ୍ ଦେଖାଯାଉଛି, କିନ୍ତୁ ଯଦି ଆମର ସାରର ସାହାଣୀ ବା ସାରର ମାତ୍ରା ଅଳ୍ପ ଅଧିକ କରିବା ଦ୍ଵାରା ପୋକ ଲାଗିବାର ସମ୍ଭାବନା ଅଛି। ତେଣୁ କର୍ତ୍ତକ କୀଟ, ଶୋଷକ କୀଟ, ପତ୍ରଖିଆ ପୋକ, ଫଳବିନ୍ଧା ପୋକ ଏଭଳି ଆମର ସବୁ ଲାଗିଥାଏ। ତେଣୁ ଆମେ ଏଗୁଡା ପ୍ରତି ଦୃଷ୍ଟି ଦବା, ଆଉ ଠିକ ସମୟରେ ସାର ନିରାକରଣ କରିବା, ଔଷଧ ସ୍ପ୍ରେ କରିବା। ଯଦି ଆମେ କର୍ତ୍ତକ କୀଟ ଲାଗିଲେ ଆପଣ ଜମିରେ 1 ପ୍ରତି 400 ମିଲିଲିଟର କ୍ଲୋରୋଫାଇଡ୍ଫସ୍ 200 ଲିଟର ପାଣିରେ ମିଶିକି ସ୍ପ୍ରେ କରିବା, ଯାହା 1 ଲିଟର ପାଣିରେ 2 ମିଲିଲିଟର ଔଷଧ କ୍ଲୋରୋଫାଇଡ୍ଫସ୍। ଆଉ ଯୋଉଠି ବେଶୀ ପୋକ ରୋଗ ଲାଗୁଛି, ଆମେ ଜମି ପ୍ରସ୍ତୁତ କଲାବେଳେ 10 କିଲୋଗ୍ରାମ ମିଥାଇଲ୍ ପାରାଫିନ୍ 2% ଗୁଣ୍ଡ ଥିବ, ତାକୁ ପ୍ରୟୋଗ କରିକି ମଧ୍ୟ ଆମେ ଚାଷ କରି ମଧ୍ୟ ଆମେ ବୁଣିପାରିବା। ତାପରେ ଶୋଷକ କୀଟ ବୋଲେ କୌଣସି ପୋକ ଶୋଷିକିରି ଗଛରୁ ଶୋଷିକିରି ସେ ତାର ସବୁଜ ଅଂଶ ନଷ୍ଟ କଲେ ଆମର ଆଦାୟ କମ୍ ଆସିବ। ତେଣୁ ଶୋଷକ କୀଟ ଭିତରେ ପତ୍ରଣିଆ, ଧଳା ମାଛି, ଉକୁଣିଆ ପୋକ ଏଗୁଡା ଆମେ ଲାଗିଥାଏ। ଏଗୁଡାକୁ ଦମନ କରିବା ପାଇଁ ଆପଣଙ୍କର ପୂର୍ବରୁ ଯଦି ବିହନ ବିଶୋଧନ କରିଛନ୍ତି ବୋଲେ ବହୁତ କାମ ହବ। ପରବର୍ତ୍ତୀ ଅବସ୍ଥାରେ 10 ଲିଟର ପାଣିରେ 2 ମିଲିଲିଟର ଇମିଡାକ୍ଲୋ କିମ୍ବା ପ୍ରତି ଲିଟର ପାଣିରେ 2 ମିଲିଲିଟର ହିସାବରେ ଟ୍ରାଇଜୋଫସ୍ ମିଶାଇ ମଧ୍ୟ ସିଞ୍ଚନ କରିପାରିବେ। ଏଇ ହେଲା ଆପଣଙ୍କର ପୋକ ଉପରେ। ଆହୁରି ରୋଗ ମଧ୍ୟ ଲାଗୁଛି, ପତ୍ରପଡା ରୋଗ, ଝାଉଁଳା ରୋଗ, ଫୁଲସଡା ରୋଗ ଏସବୁ ମଧ୍ୟ ଲାଗୁଛି, ଏଥିପ୍ରତି ମଧ୍ୟ ଧ୍ୟାନ ଦେବା। ଫସଲର ମଧ୍ୟଭାଗରେ ଯଦି ଆମେ ଆଉଥରେ ଯଦି ଆଲୋଚନା କରିବା, ରୋଗ ଉପରେ ମଧ୍ୟ ଆମେ ଆଲୋଚନା କରିବା।
1: ଆଜି ଆମକୁ ସମୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
2: ନମସ୍କାର, ସୁନ୍ଦର ଭାବରେ କହିଛନ୍ତି, ଜଣେ ନୂଆ ଚାଷୀ ମଧ୍ୟ ଭଲ ଭାବରେ କରିପାରିବ।
3: ସେଟା ହଉଛି କଥା। ହଉ, ଗୋଟେ ଭଜନରେ ପକଉଛି ଆଜି ମୁଁ, ତମେ ଶୁଣ
2: ଭଜନରେ ପକ ଶୁଣିବା।

0: ବଢିଆ ଭଜନଟା ପକେଇଲା,
1: ହଁ
0: ଭଲ
1: ହଁ ଭଲ ଲାଗିଲା, ହଁ ଭଲ ଲାଗିଲା ଯେ ଆମେ ଦ୍ୱିତୀୟ ପର୍ଯ୍ୟାୟ ଯିବା ନା
0: ଦ୍ୱିତୀୟ
1: ବୈଠକ
0: ପର୍ଯ୍ୟାୟ
1: ସାରିବା,
0: ନେଇ ସଫଳ ଚାଷୀ କଥା କହୁଛ ତ?
1: ସଫଳ ଚାଷୀ ବୋଲି ମୁଁ ଜଣ ସହିତ କଥା ହେଇଥିଲି ହେ ଆମର ଯୋଉ ହିଞ୍ଜିଳିକାଟୁ ଅଞ୍ଚଳର ଗିରିଲା ଗ୍ରାମ ନାଇଁ ଘେ
0: ହଁ ହଁ ତମେ ସେ ଗାଁ
1: ଗିରିଲିଆ,
0: ଆଡେ ଯାଇଥାଉଛ ଆଉ?
1: ହଁ ସେଇଠିର ଆମର ଶାନ୍ତନୁ ବେହେରା ତାଙ୍କ ସହିତ କଥା ହେଇଥିଲି, ଶାନ୍ତନୁ ବାବୁ କଣ କହିଛନ୍ତି ଟିକେ ଶୁଣିବା।
0: ଶୁଣିବା।
2: ଶାନ୍ତନୁ ବାବୁ ନମସ୍କାର, ଆମର ଆକାଶବାଣୀ ବ୍ରହ୍ମପୁରର କୃଷି ସଂସାର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି। ଆପଣ ଚାଷବାସ କରନ୍ତି?
3: ହଁ,
2: କଣ ଚାଷ କରନ୍ତି?
3: ଧାନ, ମୁଗ, ବିରି, କଟିକି ପୋଟଳ, ଆଉ ଚଣା, ସବୁ କିଛି
2: ସବୁ
3: ବାଇଗଣ ସବୁ କରୁଛି।
2: ମିଶ୍ରିତ ଚାଷ କରନ୍ତି?
3: ହଁ,
2: କେତେ ଜମି ଅଛି ଆପଣଙ୍କ?
3: ନିଜର ତ ମାନେ ଗୋଟେ ଏକର।
2: ଗୋଟେ ଏକର ଜମି ନିଜର ଅଛି, ଆଉ ବାକି ନେଇଛନ୍ତି
3: ଆଉ
2: ଭଡ଼ା ତ ନେଇଛନ୍ତି କି?
3: ହଁ,
2: କେତେ ନେଇଛନ୍ତି?
3: 4 ଏକର।
2: 4 ଏକର ନେଇଛନ୍ତି। ହଁ, ବର୍ତ୍ତମାନ ଏବେ ତ ଖରା ଦିନ ଚାଲିଛି, ଗ୍ରୀଷ୍ମ ଋତୁ ଚାଲିଛି, କଣ ଲଗେଇଛନ୍ତି ଫସଲ କଣ ଅଛି ଜମିରେ ଏବେ?
3: ଏବେ ମାନେ ଚଣା ଆମର
2: ଚିନା
3: ହେଉଛି,
2: ବାଦାମ ଲଗେଇଛନ୍ତି,
3: ଚିନା ବାଦାମ ଏବେ ତାର ମାନେ ଅମଳ କରାଯାଉଛି,
2: ଆଉ କଣ
3: ଆଉ
2: ଲଗେଇଛି?
3: ଆଉ ବାଇଗଣ ଅଛି, କଟି କଟି ପୋଟଳ ଅଛି,
2: ବର୍ତ୍ତମାନ ଲାଗିଛି ବାଇଗଣ କଟି ପଡ଼ୁ,
3: ହଁ ବାଇଗଣ କଟି ପୋଟଳ ଅଛି, ଆଉ ମୁଗ ଏବେ ବି ପକା ହଉଛି ଖରାଦିନ ଆମକୁ।
2: ଖରାଦିନିଆ ମୁଗ କେତେ ଏରିଆରେ ପକା, କେତିକି ବିଲ ଜମିରେ କରିଛନ୍ତି?
3: ସେତିକି ଜମି ମାନେ ଏବେ 2 ଏକର ହବ,
2: 2 ଏକର ଜମିରେ
3: ଦୁଇ
2: ପକା।
3: ଏକର ଏବେ ପୁରା ଲାଗି ମାନେ ଯୋଉଟା ଚଣା ଉଡା ହବ ସେଠି ଆଉଥରେ ମାନେ ମୁଗ ଆମର ହବ
2: ହେଲେ
3: ଧାଡ଼ିରେ
2: ଖରାଦିନିଆ,
3: ପକା ହଉଛି।
2: ଖରାଦିନିଆ ମୁଗ ସବୁବେଳେ କରନ୍ତି କି ଆପଣ?
3: ହଁ,
2: ଏବେ ବିହନ କେମିତି ଆଣିଥିଲେ? ବିହନ ବିହନ ବିଶୋଧନ କରିଛନ୍ତି ନା କଣ କରିଛନ୍ତି, କେମିତି କରିଛନ୍ତି?
3: ବିଶୋଧନ ତ କରାହେଇନି, ବିହନ ଆମେ ପ୍ରାୟ 4-5 ବର୍ଷ ତଳେ ଆମେ ଆଙ୍କୁଶପୁରରୁ ଆଣିଲୁ ବିହନ,
2: ଓହୋ, ସେଇଟା ସେଇ ଗୋଟେ ବିହନ ରଖିକି ଆପଣ ପ୍ରତି ବର୍ଷକୁ
3: ହଁ ସେ ବିହନ
2: ବ୍ୟବହାର କରୁଛନ୍ତି? ହଁ, ତ ବିହନ ବିଶୋଧନ କରିବା ଆବଶ୍ୟକତା ପଡ଼ିନି କିଛି?
3: ନାଇଁ, ସେମିତି କିଛି ପଡ଼ିନି, ବିହନର କିଛି ପ୍ରୋବ୍ଲେମ ମୁଗରେ କିଛି ଦେଖାଯାଉନି।
2: ଦେଖାଯାଏନି? ଆଚ୍ଛା, ଯଦି ଆପଣ ଏବେ ଲଗେଇଛନ୍ତି ଜମିରେ ମୁଗ ଲଗେଇଛନ୍ତି ଖରାଦିନିଆ, ତ ଜମିକି କିପରି ପ୍ରସ୍ତୁତ କଲେ?
3: ଜମି ଏବେ ତ ଚଣା ଉପୁଡା ହଉଛି, ମାନେ ଚାଷ ତ ଠିକ ଠାକ ଅଛି, ଏବେ ତାକୁ ପାୱାର ୱିଡର ଗୋଟେ ଗୋଟେ ଗୋଟେ ଚାଷ କରିଦେଇକି ନଙ୍ଗଳରେ ସେୟାର କରିକି ଧାଡ଼ିରେ ଏ ବର୍ଷ ସବୁ ପକେଇଛି, ସେୟାର କରିକି ଘାସ ହେଇଯାଉଛି, ନହେଲେ ଘାସ ହେଇଯାଉଛି, ସେୟା କରିଥିଲେ ମାନେ ଠିଆ ହେଇକି ଗୋଟେ ଜାଗା ସଫା କରି ଘାସ ସଫା କରି ସୁବିଧା ହବ,
2: ସୁବିଧା ହବ,
3: ସେଥିପାଇଁ ଧାଡ଼ିରେ ମୁଁ ପକେଇଛି ସବୁ।
2: ଏ ପ୍ରଣାଳୀ ଆପଣ ସବୁବେଳେ ବ୍ୟବହାର କରନ୍ତି, ଏଇ ପ୍ରଣାଳୀରେ ହିଁ କରନ୍ତି କି?
3: ନାଇଁ, ଆଗ ସେମିତି ଟ୍ରାକ୍ଟରରେ ପକାଉଥିଲା,
2: ହୁଁ,
3: ଏବେ ବର୍ଷେ ହେଲା ପାୱାର ୱିଡର ଆଣିଛି ଗୋଟେ,
2: ହୁଁ,
3: ସେଥିପାଇଁ ଏଟା ଧାଡ଼ିରେ ପକେଇବା ସୁବିଧା ହଉଛି।
2: ନିଜେ କିଣିଛନ୍ତି ନା କଣ?
3: ହଁ,
2: ଆଚ୍ଛା, ଭଡ଼ା

0: ଗୋଟେ ଥର କରିଦେଲେ ସେଟା ବାସ୍ ହେଇଯିବ।
1: ଚଳିଯିବ। ଆଚ୍ଛା ଆଚ୍ଛା ହଁ, ଟିକେ ଟିକେ ବଡ଼ ବଡ଼ ଘାସ ହେଲା ପରେ ଗୋଟେ ଥର ସଫା କରିଦେଲେ ଆଉ ଉଠିବନି।
0: ବେଶୀ ବଡ ନାହିଁ, ମାନେ ଏମିତି ଗୋଟେ 3-4 ଇଞ୍ଚ ଘାସ, 3-4 ଇଞ୍ଚ ନାହିଁ, ଆଉ ତା ଠୁ ଆହୁରି ଛୋଟ ହେଇଯିବ କରିବ ହେଲେ ହେଲେ ହେଇଯିବ, ଆଉ ଗୋଟେ ଥର କରିଦେଲେ ହେଇଯିବ, 2 ଇଞ୍ଚ ହେଇଥିବ, ଏତିକି ଲେଖା ହେଇଥିବ ଘାସ, ଗୋଟେ ଥର ସଫା କରିଦେଲେ ଆଉ ହବନି।
1: ହେଲେ ଯେ ଧାନ ଜମି ଲଗେଇଲେ, ଧାନ ଜମିରେ ଏବେ କଣ ଲଗେଇଛନ୍ତି?
0: ଧାନ ଜମିରେ ଚିନା ବାଦାମ ହେଲା।
1: ଚିନା ବାଦାମ ହେଲା। ଆଚ୍ଛା ଆଚ୍ଛା, ଆଉ ଯୋଉ ଏବେ କହିଲେ ବାଇଗଣ ଆଉ କଟିକି ପୋଟଳ ଲାଗିଛି ବୋଲି, ସେଟା କେତିକି ଏରିଆ ଲଗେଇଛନ୍ତି?
0: ଏଇଟା ମାନେ ଗୋଟେ ଏକର ସବୁ ଲାଗିଛି, ବାଇଗଣ ଲାଗିଛି, କଟି ପୋଟଳ ଲାଗିଛି, ଆଉ କୁନ୍ଦୁରି ଲାଗିଛି, ସବୁ କଣ ସବୁ ଲାଗିଛି।
1: ବାଇଗଣ ପ୍ରତି ବର୍ଷ କେତେ ଥର ଚାଷ କରୁଛନ୍ତି ବାଇଗଣ ଫସଲ?
0: ବାଇଗଣ ତ ମୁଁ ବାଇଗଣ ଅଧିକ କରିନି, ମୁଁ ସବୁ ମାନେ 2 ଥର କରିଛି, ଏବେ 2 ବର୍ଷ ତଳେ କରିଥିଲି, ସେଇଟା ପୁରା ବର୍ଷେ ଯାଏ ତାର ଅମଳ ଚାଲିଲା, ତାପରେ ଏବେ ଏବେ ତ ଏବେ ତାର ହାର୍ଭେଷ୍ଟିଂ ଚାଲିଛି, ରେଟ ପୁରା ଡାଉନ, ଏବେ ମାନେ ତୋଳିଲେ ବହୁତ ବାହାରିବ କିନ୍ତୁ ତୋଳିବାକୁ ଇଚ୍ଛା ହଉନି, ଇଆଡ଼େ ଚଣା କାମରେ ଲାଗିଛି ତୋଳି ପାରୁନି, ମାଙ୍କଡ଼ ଖାଉଛି, ରେଟ ତ କିଛି ନାହିଁ ସେଥିପାଇଁ ତୋଳି ପାରୁନି।
1: ଓହୋ ହୋ, ମାନେ ବାଇଗଣ ଗୋଟେ ଥର ଯଦି ଆପଣ ଫସଲ ଆରମ୍ଭ କଲେ ଗୋଟେ ବର୍ଷ ଯାଉଛି ତାର ଆରମ୍ଭ,
0: ତାକୁ ଯଦି ଠିକ ରେ ଘାସ ସଫା କରି ଠିକ ରେ ଯଦି ରଖିବ ହେଲେ ବର୍ଷ ଯାଇଥିବ।
1: ଆଚ୍ଛା ଆଚ୍ଛା,
0: 3-4 ମାସ ହେଲେ ଖରାପ।
1: ଆଚ୍ଛା ଆଚ୍ଛା, ତାକୁ ପାଣି ଦରକାର କି ଅଧିକା ପରିମାଣ?
0: ହଁ, ପାଣି ଅଧିକ ଦରକାର,
1: ପ୍ରତ୍ୟେକ ଦିନ ଦେବାକୁ ପଡିବ, ସପ୍ତାହକୁ ଥରେ ଦେଲେ ଚଳୁଛି?
0: ସପ୍ତାହ ନାହିଁ, 4-5 ଦିନ, 5-6 ଦିନ, ତାପରେ ଖରାକୁ ଦେଖି,
1: ହଁ ବର୍ଷା ବର୍ଷି ହେଇଗଲେ
0: 5-6 ଦିନ, 5-6 ଦିନ ଭିତରେ ତାକୁ ଦେବାକୁ ପଡିବ।
1: ହେଲେ ଆପଣ ତ ବାଇଗଣ ଏତେ ଏରିଆରେ ଲଗେଇଛନ୍ତି, ଜଳସେଚନ କିପରି କରନ୍ତି?
0: ପମ୍ପ ହାଉସ ଅଛି,
1: ପମ୍ପ ହାଉସ ଅଛି, ନିଜର ଅଛି?
0: ନିଜର ନାହିଁ, ଗଭର୍ଣ୍ଣମେଣ୍ଟ।
1: ଆଚ୍ଛା ଆଚ୍ଛା, ତ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି, ଚାଷବାସରେ ବହୁତ ଅଗ୍ରଗତି କରିଛନ୍ତି, ଭଲ ଚାଷ କରୁଛନ୍ତି, ଧାନ ଚାଷ କରନ୍ତି, ଫଳ ଚାଷ କରନ୍ତି, ପନିପରିବା କରନ୍ତି, ତ ମିଶ୍ରିତ ଚାଷବାସ କରନ୍ତି ଆପଣ।
2: ଠିକ କଥା, ପ୍ରକାର ଆଜି ତ ସେ ଅଞ୍ଚଳରେ ବେଶୀ ସମନ୍ୱିତ ଚାଷ ହଉଛି,
1: ହଁ ହଁ, ସମନ୍ୱିତ ଚାଷ, ଫଳ ମୂଳ ଚାଷ ସବୁ ମିଶା ମିଶିକି କରୁଛନ୍ତି ଆଉ।
2: ହଁ,
1: ମାନେ ସେ ଅଞ୍ଚଳଟା ଗୋଟେ ଆମର ଚାଷବାସ ପାଇଁ ଟିକେ ଭଲ ନାଁ ରଖିଛନ୍ତି ଚାଷବାସରେ।
2: ହଁ
1: ହଁ, ଭଲ ଭଲ ଚାଷବାସ, ମାନେ ସମନ୍ୱିତ ଚାଷ କରୁଛନ୍ତି, ତାପରେ ଧାନ ମଧ୍ୟ କରୁଛନ୍ତି, ପନିପରିବା କରୁଛନ୍ତି, ଆଖୁ ଚାଷ କରୁଛନ୍ତି, ବିଭିନ୍ନ ପ୍ରକାର ଚାଷ ସେ ଅଞ୍ଚଳରେ ଆମର ହଉଛି, ଫୁଲ ଚାଷ, ରଜନୀଗନ୍ଧା ଚାଷ, ସବୁ ପ୍ରକାର ଚାଷ ସେ ଆମ ସେ ଅଞ୍ଚଳରେ ହଉଛି। ତ ଭଲ ଲାଗିଲା ଆଜି ଶୁଣି ବୈଠକରେ।
2: ହଁ, ବଢିଆ, ଏତେ ସୁନ୍ଦର ଆଲୋଚନା ହେଲା।

0: ଚାଷ କରୁଛନ୍ତି, ତାପରେ ଧାନ ମଧ୍ୟ କରୁଛନ୍ତି, ପନିପରିବା କରୁଛନ୍ତି, ଆଖୁ ଚାଷ କରୁଛନ୍ତି, ବିଭିନ୍ନ ପ୍ରକାର ଚାଷ ସେ ଅଞ୍ଚଳରେ ଆମର ହଉଛି, ଫୁଲ ଚାଷ, ରଜନୀଗନ୍ଧା ଚାଷ, ସବୁ ପ୍ରକାର ଚାଷ ସେ ଅଞ୍ଚଳରେ ହଉଛି। ତ ଭଲ ଲାଗିଲା ଆଜି ଶୁଣି ଏଇ ବୈଠକରେ।
1: ହଁ, ବଢ଼ିଆ, କେତେ ସୁନ୍ଦର ଆଲୋଚନା।

ଚୁଟିଖଟିରେ ରାତି ଆଠଟା ଅସନ୍ତ ଶୁଣିବା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଥାଚିତ୍ର ଧୁମ୍ ଗୀତଟିକୁ ଗାଇଛନ୍ତି ସୁନିଧି ଚୌହାନ, ପ୍ରୀତମଙ୍କ ସଙ୍ଗୀତ ନିର୍ଦ୍ଦେଶନା ସମୀରଙ୍କ ରଚନାରୁ।

0: ଗୋଟେ ଥର ସଫା କରିଦେଲେ ଆଉ ଉଠିବନି।
1: ବେଶୀ ବଡ ନାଇଁ ମାନେ ଏମିତି ଗୋଟେ ତିନି ଚାରି ଇଞ୍ଚ ହାତ।

ଚୁଟିଖଟିରେ ରାତି ଆଠଟା ଅସନ୍ତ ଶୁଣିବା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଥାଚିତ୍ର ଧୁମ୍ ଗୀତଟିକୁ ଗାଇଛନ୍ତି ସୁନିଧି ଚୌହାନ। ପ୍ରୀତମଙ୍କ ସଙ୍ଗ

0: କମ୍ ସୁଧରେ ଲୋନ୍ ଦରକାର, ତା ବି ଆପ୍ରେ
1: ବାହା ଅଜଣା ଆପ୍ଠାରୁ ଦୂରେଇ ରୁହନ୍ତୁ।
2: ଆବିଆଇ କହେ,
1: ସଚେତନ ହୁଅନ୍ତୁ, ସର୍କ ରୁହନ୍ତୁ।
3: ଦଶ ଲକ୍ଷର ଲଟ୍ରି ମତେ, ୱାଓ,
1: ଫସିଲା। ନକଲି ଅଫର ପ୍ରତି ସାବଧାନ।
2: ଆର୍‌ବିଆଇ କହେ,
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: କ୍ୟୁଆର କୋଡ ସ୍କାନ କରନ୍ତୁ, 5000 କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
1: ଫସିଲା। ୟୁପିଆଇ ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।
2: ଆର୍‌ବିଆଇ କହେ,
1: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: କମ୍ ସୁଧରେ ଲୋନ୍ ଦରକାର, ତା ବି ଆପ୍ରେ ବାହା।

ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଶୁଣିଲେ ଗୀତଟି ହିନ୍ଦୀ କଜଲ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଫିଲ୍ମ ବେଣ୍ଡର 100.6 ମେଗାହର୍ଟ୍ଜ ଯୋଗେ ସମୟ ଷ୍ଟୁଡ଼ିଓ ଘଟରେ ରାତି 10:30। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ କଥାଚିତ୍ର ଦିୱାନାର କିଛି ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି କ୍ରିଷ୍ଣା, ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନା, ଅରୁଣ ମନ୍ତ୍ରୀଙ୍କ ରଚନାରୁ।

ପରବର୍ତ୍ତୀ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ବିନୋଦ ରାଥୋଡ ଏବଂ ଇରା ମହାନ୍ତି। ବସନ୍ତରାଜ ସାମଲଙ୍କ ରଚନା, ବଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନା, କଥାଚିତ୍ର ଦିୱାନା।